ଆକାଶବାଣୀ ରାଉରକେଲା, ଆଜି ରବିବାର 1948 ଶତାବ୍ଦ, ବୈଶାଖ 20 ଦିନ 2026 ମସିହା, ମଇ 10 ତାରିଖ। ସମୟ ବର୍ତ୍ତମାନ 5:57 ହେବାକୁ ଯାଉଛି। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଟ ଯୋଗେ। ମାଙ୍ଗଳିକ

ବନ୍ଧୁର ମଙ୍ଗଳ ନିମନ୍ତେ ଯେଉଁ ଲୋକ ନିଜର ଜୀବନ ବିପନ୍ନ କରିପାରେ ସିଏ ହିଁ ପ୍ରକୃତରେ ଉପଯୁକ୍ତ ବନ୍ଧୁ। ଆକାଶବାଣୀ ରାଉରକେଲା ଶୁଣନ୍ତୁ ହିନ୍ଦୀରେ ସମାଚାର, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ପରବର୍ତ୍ତୀ ଭଜନ ଜଗତ ପିତାଙ୍କ ଚରଣ ତଳେ ଭିଅନ ରଖିବି ମୁଁ ସଦାବେଳେ। କୁନ୍ତୀ ବେହେରାଙ୍କ କଣ୍ଠରୁ ଗୀତ ରଚନା କରିଛନ୍ତି ନରସିଂହ ମିଶ୍ର।

0: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ ଆଉ ବ୍ୟବସାୟକୁ ନେଇଯାଆନ୍ତୁ ସଫଳତାର ଶିଖରକୁ।
1: ଆପଣଙ୍କ ବ୍ୟବସାୟ ସ୍ଥାନୀୟ ହେଉ କି ରାଷ୍ଟ୍ରୀୟ, ଆକାଶବାଣୀ ପାଖରେ ଅଛି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବାର ସମସ୍ତ ମାର୍ଗ।
0: ଘର ହେଉ କି ଅଫିସ ଅବା ଦୋକାନ, ସବୁଠି ବସି ଆକାଶବାଣୀର ଯେକୌଣସି କେନ୍ଦ୍ରରେ ବିଜ୍ଞାପନ ପାଇଁ ବୁକିଂ କରିପାରିବେ।
1: ଆକାଶବାଣୀର ବିଭିନ୍ନ ଚ୍ୟାନେଲରେ ବିଜ୍ଞାପନ ଦେବା ବହୁ ସହଜ, ସୁଲଭ ଆଉ ଶସ୍ତା।
0: ବୁକିଂ ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ ନମ୍ବରରେ 8700001 4242।
1: ହଁ, 8700001 4242।

0: ଶୁଣୁଛ, ଭାବୁଛି ଆମ ବିଜନେସଟା ଆଉ ଟିକେ ବଢ଼େଇଲେ କେମିତି ହୁଅନ୍ତା?
1: ତମକୁ କିଏ ଅଟକଉଛି କି?
0: କେହି ତ ଅଟକେଇ ନାହାନ୍ତି, କିନ୍ତୁ ବୁଝିପାରୁନି କାହାଠୁ ସାହାଯ୍ୟ ନେବି।
1: ମୋଠୁ ଆଉ କାହାଠୁ?
0: ତମଠୁ। ଆଚ୍ଛା ତାହେଲେ କୁହ।
1: ଏତିକି ଜାଣିନା, ଆକାଶବାଣୀ ଅଛି ନା? ମୁଁ ଶୁଣିଛି ଆକାଶବାଣୀର ନେଟୱାର୍କ ଦେଶର ସବୁ ଆଡେ ଅଛି।
0: ସେଥିରେ ମୋର କଣ ଲାଭ ହେବ?
1: ଦେଖ, ଲାଭ ଅଛି ହିଁ ଅଛି। ଯୋଉ ସହରକୁ ଯାଅ, ବିଜ୍ଞାପନ ମାଧ୍ୟମରେ ଉପଭୋକ୍ତାଙ୍କ ପାଖରେ ପହଞ୍ଚି ହେବ।
0: ହେଲେ ଆକାଶବାଣୀ ସହ ଯୋଗାଯୋଗ କେମିତି କରିହେବ?
1: ଖୁବ ସହଜ, ମୁଁ କହୁଛି। ପ୍ରଥମେ ଟେଲିଫୋନ ନମ୍ବର ନୋଟ କର, 870-001-4242।
0: ଆଚ୍ଛା, 870-001-4242। ଏବେ ଫୋନ ଲଗାଉଛି। 870-001-4242।
2: ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ ବନ୍ଦନା କାର୍ଯ୍ୟକ୍ରମରେ। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ପରବର୍ତ୍ତୀ ଭକ୍ତି ଗୀତ, ପାଷାଣ କରିଛ ମୋତେ କଷଣ ସହୁଛି ଯେତେ, ଦିନବନ୍ଧୁ ହୋଇ ବୁଝୁନାହଁ ତୁମେ କହିବି ତୁମକୁ କେତେ। କୁନ୍ତୀ ବେହେରାଙ୍କ କଣ୍ଠରୁ ଗୀତ ରଚନା କରିଛନ୍ତି ନରସିଂହ ମିଶ୍ର।

ପରବର୍ତ୍ତୀ ଗୀତରେ କଣ୍ଠଶିଳ୍ପୀ ଶୈଳଭମା ମହାପାତ୍ର, ଗୀତ ରଚନା କରିଛନ୍ତି ଋଷିକେଶ ତ୍ରିପାଠୀ। ମନରେ ହୃଦୟ ତୋହର ଏକ ନୀଳକନ୍ଦର, ସେ ନୀଳକନ୍ଦରେ ବିଜେ ଆତ୍ମା ଠାକୁର।

ରାମକୃଷ୍ଣ ରାଧାମୋହନ ସେହି ନାମକୁ ତୁ ଭଜରେ ମନ। ଶୈଳହମା ମହାପାତ୍ରଙ୍କ କଣ୍ଠରୁ ଗୀତ ରଚନା କରିଛନ୍ତି ଭାଗୀରଥୀ ମିଶ୍ରା।

ଆସନ୍ତୁ ଶୁଣିବା ଭଜନ ତମସା ଅନ୍ଧାର ଘୋଟିଯିବ ଯେବେ ମୋର ଦିନ କୁଟୀରରେ। କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର, ଗୀତ ରଚନା କରିଛନ୍ତି ନିହାର ରଞ୍ଜନ ରାଉତରାୟ।

ପ୍ରଚାର କଲୁ କେତୋଟି ଭକ୍ତିଗୀତ ବନ୍ଦନା କାର୍ଯ୍ୟକ୍ରମରେ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆସନ୍ତା ଶୁଣିବା ଶ୍ରୀ ରାମଚରିତ ମାନସ। ଆଜି ଶୁଣିବା ଏହାର 153ତମ ଭାଗ।

ପ୍ରଚାର କଲୁ ଶ୍ରୀରାମଚରିତ ମାନସ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦେଶରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଏବଂ ବନ୍ୟାଜନିତ ପରିସ୍ଥିତିର ମୁକାବିଲା ପାଇଁ ନୂଆଦିଲ୍ଲୀଠାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା କରାଯିବ। ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ଏବଂ ନଦୀ ପରିଚାଳନା ଓ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସୁରକ୍ଷା ଆଦି ଉପରେ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ମୋଟ 2,77,523 ମାମଲାର ଫଇସଲା କରାଯାଇଛି। ମୋଟ 99,95,29,49 ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ସେବା ପ୍ରାଧିକରଣ ନିର୍ଦ୍ଦେଶକ୍ରମେ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ହାଇକୋର୍ଟ ସମେତ ସମସ୍ତ ଜିଲ୍ଲା ତଥା ତାଲୁକସ୍ତରୀୟ ଅଦାଲତଗୁଡ଼ିକରେ ବିଚାରାଧୀନ ମାମଲାଗୁଡ଼ିକର ଆପୋଷ ଆଲୋଚନା ମାଧ୍ୟମରେ ଫଇସଲା କରାଯାଇଛି। ଆଗାମୀ ପିଢ଼ିକୁ ସୁସ୍ଥ ଓ ଶିକ୍ଷିତ କରି ଗଢ଼ି ତୋଳିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ତାପମାତ୍ରାର ମୁକାବିଲା ପାଇଁ ବ୍ୟାପକ ଚାରାରୋପଣ ଏବଂ ଏକକ ବ୍ୟବହୃତ ପ୍ଲାଷ୍ଟିକ୍କୁ ବର୍ଜନ କରିବା ନେଇ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତିମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଦୁଇଦିନ ଧରି ଏହି ଗଣତିମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର 2025 ଘୋଷଣା କରାଯାଇଛି। ବିଭିନ୍ନ ବର୍ଗରେ ଦେଶର 42 ପଞ୍ଚାୟତକୁ ଏଥିପାଇଁ ମନୋନୀତ କରାଯାଇଛି। ଓଡ଼ିଶାର 5 ପଞ୍ଚାୟତ ବିଭିନ୍ନ ବର୍ଗରେ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଗ୍ରାମାଞ୍ଚଳରେ ସମାବେଶୀ ଏବଂ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଥାଏ। ଆସନ୍ତା 3 ତାରିଖ

0: ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ପୁରସ୍କାର ବିତରଣ କରାଯିବ। ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବାହାର ଚନ୍ଦ୍ରଯାତ୍ରା ଆଜି ଶେଷ ହେଉଛି। ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦ୍ରଯାତ୍ରାର ଆଜି ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ଠାକୁରଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହେବ। ଗତ ସନ୍ଧ୍ୟାରେ ଭଉଁରୀ ତିଥି ଅବସରରେ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ଏକୋଇଶ ଘେରା ଜଳକ୍ରୀଡ଼ା କରିଥିଲେ। ଆକାଶବାଣୀର ନବବର୍ଷ ପୂର୍ତ୍ତି ଅବସରରେ କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂସ୍କୃତି ଭବନରେ ଏକ ସଙ୍ଗୀତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆକାଶବାଣୀ ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ହୃଷିକେଶ ପାଣି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଶିକ୍ଷା ସୂଚନା ବିଶେଷକରି କୃଷିକ୍ଷେତ୍ର ତଥା କୃଷକଙ୍କ ଉନ୍ନତିରେ ଆକାଶବାଣୀର ଅନନ୍ୟ ଭୂମିକା ରହିଛି। ଏଥିରେ ରୀତା ପଟ୍ଟନାୟକ ଏବଂ ଅମିତ ଦାସ ସଙ୍ଗୀତ ଓ ବାଦ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ମାଲକାନଗିରି ଜିଲ୍ଲାରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ପ୍ରଥମେ ସରବିନ୍ଦ ରାଜଶିର୍ଖେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟ ଅବହେଳା କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ରାଜଶିର୍ଖେ କହିଛନ୍ତି। କେବିକେ ଅଞ୍ଚଳରେ ରେଳ ସଂଯୋଗୀକରଣ ଏବଂ ରେଳ ଭିତ୍ତିଭୂମିର ବିକାଶ ଉପରେ ରାଜ୍ୟସଭା ସଦସ୍ୟ ସୁଜିତ କୁମାର ଗୁରୁତ୍ୱ ଦେଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଏ ସଂକ୍ରାନ୍ତ ଏକ ଦାବିପତ୍ର ଶ୍ରୀ କୁମାର ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳକୁ ଏକ ପର୍ଯ୍ୟଟନ ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। କରାଖୋଲ ବିଟ୍ ହାଉସ୍ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ ଜିଲ୍ଲାରେ ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କ୍ଷେତ୍ର ପାଇଁ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମହାବୀର ସାଂସ୍କୃତିକ ଅନୁଷ୍ଠାନ ରଙ୍ଗମଞ୍ଚଠାରେ ଚାଲିଥିବା ଆଦିବାସୀ ନୃତ୍ୟ ସଙ୍ଗୀତ ମହୋତ୍ସବ ଡଙ୍ଗର ଆଜି ଉଦ୍ଯାପିତ ହେବ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବରେ ବିଭିନ୍ନ ଆଦିବାସୀ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଉଛି। ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ପୂର୍ବାହ୍ନ 10:00 ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ରାଜ୍ୟରେ ପ୍ରଥମ ଥର ପାଇଁ ସ୍କ୍ୱାସ୍ ଚମ୍ପିୟନ୍ସିପ୍ ଆରମ୍ଭ ହୋଇଛି। ଭୁବନେଶ୍ୱର ନୟାପଲ୍ଲୀରେ ଆୟୋଜିତ ପ୍ରତିଯୋଗିତାରେ ମୋଟ 6 ଜିଲ୍ଲାରୁ 34 ଜଣ ଖେଳାଳି ଏଥିରେ ଅଂଶଗ୍ରହଣ କରିଛନ୍ତି। ମହିଳା, ପୁରୁଷ ଏବଂ 35 ବର୍ଷର ଉର୍ଦ୍ଧ୍ୱ ମାଷ୍ଟର୍ସ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଅଂଶୁଘାତ ପାଇଁ ପ୍ରାକୃତିକ ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ବିଜୟ କୁମାର ପୃଷ୍ଟି।
2: ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ରୌଦ୍ରତାପ ଅର୍ଥାତ୍ ଅଂଶୁଘାତରୁ ରକ୍ଷା ପାଇବାକୁ ହେଲେ କେତେକ ଜରୁରୀ ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ। ପ୍ରଥମତଃ ଖରାଦିନେ ଅନ୍ତତଃ 15 ଗ୍ଲାସ୍ ପାଣି ପିଇବା ଜରୁରୀ। ଏକାଥରକେ ନ ପିଇ ଅଳ୍ପ ଅଳ୍ପ ପାଣି ଅଧିକ ଥର ପିଇବା ଭଲ। ସକାଳୁ ଉଠିଲେ 2-3 ଗ୍ଲାସ୍ ଉଷାପାନ ସବୁଠୁ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ। ଦ୍ୱିତୀୟରେ ସାଧାରଣତଃ ଦେଖାଯାଏ ଗରମ ସମୟରେ ବିଭିନ୍ନ ପ୍ରକାର ଆଧୁନିକ ଥଣ୍ଡା ପାନୀୟ ପିଆଯାଏ। ଏଥିରେ ଥାଏ ଚିନି ଶିରା, ବିଭିନ୍ନ ଫଳରସର ସୁଗନ୍ଧିତ ରସ, ଗ୍ଲୁକୋଜ୍ ପାଣି, ଅପ୍ରାକୃତିକ ରଙ୍ଗ, କାଫିନ୍, ରାସାୟନିକ ପଦାର୍ଥ ଇତ୍ୟାଦି ଯାହା ପେଟକୁ ବିଷାକ୍ତ କରେ। ଏଗୁଡ଼ିକ ଶରୀରର ଅଧିକ ତାପ ସୃଷ୍ଟିକାରୀ ରାସାୟନିକ ପଦାର୍ଥ ଯାହା ଶରୀର ମଧ୍ୟରୁ ରକ୍ତ ଶୋଷି ନିଏ ଏବଂ ବିଭିନ୍ନ ଅଂଶରେ କୁପ୍ରଭାବ ପକାଏ। ଏଭଳି ପାନୀୟ ପଦାର୍ଥଠାରୁ ଦୂରରେ ରହିଲେ ହୁଏତ ଶରୀର ଥଣ୍ଡା ରହିବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ମଧ୍ୟ ଅତୁଟ ରହେ। ତୃତୀୟତଃ ପ୍ରାକୃତିକ ଉପାୟରେ ଗ୍ରୀଷ୍ମ ଋତୁରେ ଥଣ୍ଡା ରହିବାର ବହୁତ ଉପାୟ ରହିଛି। ପ୍ରଥମେ ଗୁରୁପାକ ଖାଦ୍ୟକୁ ନିୟନ୍ତ୍ରଣ କରିବା ଉଚିତ। ଅତ୍ୟଧିକ ମାଂସ, ଅଣ୍ଡା, ମସଲାଯୁକ୍ତ ଖାଦ୍ୟ, ଭଜା ବା ଛଣା ଖାଦ୍ୟ, ଅଧିକ ତେଲଯୁକ୍ତ ଖାଦ୍ୟ ହଜମ ନହୋଇ ଅଧିକ ଅମ୍ଳ ସୃଷ୍ଟି ହୁଏ, ଫଳରେ ଶରୀରରେ ଅଧିକ ତାପ ସୃଷ୍ଟି ହୁଏ। ବରଂ ଯେଉଁ ଖାଦ୍ୟ ହଜମ କରାଏ ଏବଂ ଥଣ୍ଡା ରଖେ, ଯଥା ସାଲାଡ଼, ବିଭିନ୍ନ ଋତୁଫଳ, ସନ୍ତୁଳା, ଅକାଣ୍ଡିଆ ଚାଉଳର ଭାତ, ଚୋକଡ଼ଯୁକ୍ତ ଅଟାର ରୁଟି, ଗଜା ମୁଗ, ଗଜା ବୁଟ ଏବଂ ପାନୀୟ ମଧ୍ୟରେ ପରିବା ସିଝା ଝୋଳ, ସବୁଜ ଗହମ ଘାସ ରସ, ଦହି ଚଲା ସବୁଠୁ ଉପକାରୀ। ପରିବା ମଧ୍ୟରେ ବିଲାତି, ମୂଳା, ଗାଜର, ବିଟ୍ ଏବଂ ସବୁଜ ଶାଗ ମଧ୍ୟରେ

0: ପାଳଙ୍ଗ, ମେଥି, କୋଶଳା, ଥାଲକୁଡ଼ି, ଯେଉଁଥିରେ ଜଳୀୟ ଅଂଶ ଅଧିକ ଥାଏ ଏବଂ ପ୍ରାକୃତିକ ଖାଦ୍ୟସାର ଓ ଖଣିଜ ପଦାର୍ଥ ମିଳିବା ସହ ଅଧିକ ବନସ୍ପତି ଓ ରାସାୟନିକ ପଦାର୍ଥ ଏବଂ ପ୍ରାକୃତିକ ରଙ୍ଗ ରସ ମଧ୍ୟ ଭରପୁର ଥାଏ। ସେହିଭଳି ଫଳମାନଙ୍କ ମଧ୍ୟରେ ଫୁଟି କାକୁଡ଼ି, ତରଭୁଜ, ଖରଭୁଜ, ବେଲ, ସପୁରୀ, କମଳା ବହୁ ପରିମାଣରେ ଖାଇଲେ ଶରୀର ଥଣ୍ଡା ରହିଥାଏ। ଏହି ସମୟରେ ଗରମ ପାନୀୟ ଚା, କଫି ପରିବର୍ତ୍ତେ ବନସ୍ପତି ଚା କିମ୍ବା ଲେମ୍ବୁ ଚା, ଆଇସ୍କ୍ରିମ୍ ବଦଳରେ କଷ୍ଟାର୍ଡ ଫ୍ରୁଟ୍, ଫଳ ସାଲାଡ୍ ଏବଂ ବସା ଦହି ନେବା ଉଚିତ। ଆମେ ମନେ ରଖିବା ଉଚିତ, ଆମର ଖାଦ୍ୟ ହିଁ ଆମ ଶରୀରରେ ଅଧିକ ଉତ୍ତାପ ସୃଷ୍ଟି କରିଥାଏ। ଏହା ବ୍ୟତୀତ ଅଂଶୁଘାତରୁ ମୁକ୍ତି ପାଇବା ପାଇଁ କେତେକ ପ୍ରତିଷେଧକ ଓ ଚିକିତ୍ସା ବ୍ୟବସ୍ଥା ଅବଲମ୍ବନ କରିବାକୁ ପଡ଼ିଥାଏ। ପ୍ରତ୍ୟହ 2-3 ଥର ଥଣ୍ଡା ଜଳରେ ସ୍ନାନ କରିବା ବିଧେୟ। ସପ୍ତାହରେ ଥରେ ନିମ୍ବ ପାଣିରେ ସ୍ନାନ କଲେ ରୋଗ ପ୍ରତିରୋଧକ ଶକ୍ତି ମିଳିବା ସଙ୍ଗେ ସଙ୍ଗେ ଅପୂର୍ବ ଶକ୍ତି ମିଳେ। ରୌଦ୍ରତାପରେ ବାହାରକୁ ବାହାରିଲେ ଧଳା ସୂତାକନାର ପ୍ୟାଣ୍ଟ ସାର୍ଟ ଓ ଟୋପି କିମ୍ବା ପଗଡ଼ି ବ୍ୟବହାର କରିବା ସବୁଠୁ ନିରାପଦ। ସାଥିରେ ପାଣି ବୋତଲ ନେବାକୁ ଭୁଲିବେ ନାହିଁ। ହଁ, ଅତି ଜରୁରୀ କାମ ଥିଲେ ଖରାରେ ଯାଆନ୍ତୁ, ଯଥେଷ୍ଟ ପାଣି ପିଇ ବାହାରନ୍ତୁ ଏବଂ ଆଖିରେ ସବୁଜ ରଙ୍ଗର ଚଷମା ପିନ୍ଧିଲେ ଭଲ। ପାଦରେ ଜୋତା ରହିବା ଉଚିତ। ପ୍ରତି ଘଣ୍ଟାରେ ଥରେ ପାଣି ପିଇ ମୁହଁ ହାତ ଥଣ୍ଡା ପାଣିରେ ଧୋଇବା ସହ ଆଖିରେ ପାଣି ଛିଟା ମାରିବା ଉଚିତ। ରାତିରେ ଖୋଲା ଜାଗାରେ କିମ୍ବା ଘର ଭିତରେ ଝରକା ଖୋଲି ଶୋଇବା ଉଚିତ। ଯଦି ରୌଦ୍ରତା ପରେ ଆପଣଙ୍କ ପାଟି ଶୁଖିଯାଉଛି କିମ୍ବା ଦେହ ଅବଶ ଲାଗୁଛି ଏବଂ ଆଖିକୁ ସବୁ ଅନ୍ଧାର ଦେଖାଯାଉଛି, ସଙ୍ଗେ ସଙ୍ଗେ ଏକ ଖୋଲା ପବନ ବୋହୁଥିବା ଛାଇ ଜାଗାକୁ ଚାଲିଯାଆନ୍ତୁ। ସାରା ଶରୀରକୁ ଥଣ୍ଡା ପାଣିରେ ବାରମ୍ବାର ପୋଛି ଦିଅନ୍ତୁ। କଟି ସ୍ନାନ କରିବାର ସୁବିଧା ନଥିଲେ ତଳି ପେଟରେ ଓଦାପଟି ଗୁଡ଼ାଇ ଦିଅନ୍ତୁ। ଥଣ୍ଡା ପାଣି କିମ୍ବା ଦହି ଚଲା ପିଆଇଲେ ସବୁଠୁ ଭଲ। ସାମାନ୍ୟ ସୁସ୍ଥ ହେବା ପରେ ସଙ୍ଗେ ସଙ୍ଗେ ଶୀତଳି ଓ ଶୀତକାରୀ ପ୍ରାଣାୟାମ କରିବା ଦ୍ୱାରା ବାହାରର ଥଣ୍ଡା ବାୟୁ ଶରୀର ମଧ୍ୟରେ ଶୀତଳ ପ୍ରଦାନ କରିଥାଏ। ମୋଟାମୋଟି କହିବାକୁ ଗଲେ ପ୍ରକୃତିର ଋତୁଫଳ ଓ ପନିପରିବା ଖାଆନ୍ତୁ, ଅଂଶୁଘାତରୁ ମୁକ୍ତି ପାଆନ୍ତୁ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଅଂଶୁଘାତ ପାଇଁ ପ୍ରାକୃତିକ ଚିକିତ୍ସା, ଏ ସମ୍ପର୍କରେ ଆଲୋଚନା କରିଥିଲେ ବିଜୟ କୁମାର ପୃଷ୍ଟି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରି ଆଜି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଆଜି ପ୍ରସ୍ତୁତି ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ TVK ମୁଖ୍ୟ ସି ଜୋସେଫ ବିଜୟ। ରୁଷ ୟୁକ୍ରେନ୍ ସଂଘର୍ଷ ନେଇ ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେଲେ ହିଁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଏବଂ IPL କ୍ରିକେଟରେ ଗତକାଲି ରାଜସ୍ଥାନ ରୟାଲ୍ସକୁ 77 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରିବେ। ପୂର୍ବାହ୍ନ 11:00 ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ଉତ୍ସବରେ ଯୋଗଦେବା ସହ ସେଠାରେ ନିର୍ମିତ ଆର୍ଟ ଅଫ୍ ଲିଭିଂ ଅନ୍ତର୍ଜାତୀୟ କେନ୍ଦ୍ରର ଧ୍ୟାନ କେନ୍ଦ୍ରକୁ ଉଦ୍ଘାଟନ କରିବେ। ଶ୍ରୀ ମୋଦି ସେଠାରେ ଏକ ଜନସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ 3:00 ଶ୍ରୀ ମୋଦି ହାଇଦ୍ରାବାଦ ଗସ୍ତ କରି 9,400 crore ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବେ। ଶ୍ରୀ ମୋଦି 167 ଜାତୀୟ ରାଜପଥର ଗୁଦେବେଲୁରରୁ ମହବୁବନଗର ପର୍ଯ୍ୟନ୍ତ 4-lane ବିଶିଷ୍ଟ କାର୍ଯ୍ୟର ସମ୍ପ୍ରସାରଣ ସମ୍ପର୍କିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ 3,175 crore ଅଧିକ ଟଙ୍କା ଖର୍ଚ୍ଚ ହେବ। PM ମିତ୍ର ଯୋଜନା ଅଧୀନରେ ୱାରଙ୍ଗଲଠାରେ ନିର୍ମିତ କାକଟୀୟ ମେଗା ଟେକ୍ସଟାଇଲ୍ ପାର୍କର ମଧ୍ୟ ଶ୍ରୀ ମୋଦି ଉଦ୍ଘାଟନ କରିବେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦଠାରେ ନିର୍ମିତ ସିନ୍ଧୁ ହସ୍ପିଟାଲକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ବୈଠକରେ ଯେଭଳି ଧନଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶରେ ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଓ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ପୂର୍ବାହ୍ନ 10:00 ଚେନ୍ନାଇଠାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ ଟିଭିକେର 9 ବିଧାୟକ ମନ୍ତ୍ରୀପଦ ପାଇଁ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ତାମିଲନାଡୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ 120 ବିଧାୟକଙ୍କ ସମର୍ଥନ ଥିବା ସ୍ପଷ୍ଟ ହେବା ପରେ ସରକାର ଗଠନ ଲାଗି ଆମନ୍ତ୍ରଣ କରିଥିଲେ। 234 ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ଶ୍ରୀ ବିଜୟଙ୍କ ପ୍ରତି ଭିସିକେ ଏବଂ IUML ଦଳର ସମର୍ଥନ ଥିବା ତଥ୍ୟ ଉପସ୍ଥାପନ ପରେ ରାଜ୍ୟପାଳ ତାଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଥିଲେ। ସେଠାକାର ଲୋକଭବନରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ବିଜୟଙ୍କୁ ଆସନ୍ତା ବୁଧବାର କିମ୍ବା ତା ପୂର୍ବରୁ ବିଧାନସଭାରେ ଆସ୍ଥା ଭୋଟ ଲୋଡ଼ିବାକୁ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏନ୍ ରଙ୍ଗାସାମୀଙ୍କୁ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତି ପରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଉପରାଜ୍ୟପାଳ କେ କୈଳାସନାଥନ ନୂଆ ସରକାର ଗଠନ ଲାଗି ରଙ୍ଗାସାମୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବୁଧବାର ଦିନ ଶ୍ରୀ ରଙ୍ଗାସାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗତ ମାସ 9 ଅନୁଷ୍ଠିତ ନିର୍ବାଚନରେ AINRC ସମର୍ଥିତ NDAକୁ ସ୍ପଷ୍ଟ ବହୁମତ ମିଳିଥିଲା। ଶ୍ରୀ ରଙ୍ଗାସାମୀ 5ମ ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। କେରଳରେ ସରକାର ଗଠନ ନେଇ ଗତକାଲି ନୂଆଦିଲ୍ଲୀରେ କଂଗ୍ରେସ ଦଳର ବରିଷ୍ଠ ସଦସ୍ୟମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ, ବରିଷ୍ଠ ନେତା ରାହୁଲ ଗାନ୍ଧି, କେରଳର ମହାସଚିବ ଦାୟିତ୍ୱରେ ଥିବା ଦୀପା ଦାସମୁନ୍ସି, ସାଧାରଣ ସଚିବ KC ବେଣୁଗୋପାଳ ଏବଂ କେରଳର ବରିଷ୍ଠ ନେତା ରମେଶ ଚେନିଥଲ୍ଲା ଏବଂ VD ସାଥିସାନ ଯୋଗ ଦେଇଥିଲେ। ଦଳୀୟ ସୂଚନା ଅନୁଯାୟୀ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ ଓ ରାହୁଲ ଗାନ୍ଧି କେରଳର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଖୁବ୍ ଶୀଘ୍ର ଘୋଷଣା କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି ୟୁକ୍ରେନ୍ ସଂଘର୍ଷ ଶେଷ ପର୍ଯ୍ୟାୟ ଆଡ଼କୁ ଗତି କରୁଛି ବୋଲି ସେ ବିଶ୍ୱାସ କରୁଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯଦି ଏହି ପରିସ୍ଥିତି ଲାଗି ରହେ ତେବେ ଉଭୟ ପକ୍ଷ ବ୍ୟାପକ କ୍ଷତି ସହିବେ। ପଶ୍ଚିମ ଏସିଆ ପରିସ୍ଥିତି ନେଇ ୟୁରୋପୀୟ ନେତୃବୃନ୍ଦଙ୍କ ସହ ଆଲୋଚନା ସମ୍ପର୍କରେ ଶ୍ରୀ ପୁତିନ କହିଛନ୍ତି ଜର୍ମାନର ପୂର୍ବତନ ଚାନ୍ସେଲରଙ୍କ ସହ ସେ ଆଲୋଚନା କରିବା ଲାଗି ଆଗ୍ରହୀ ଥିଲେ। ଅନ୍ୟପକ୍ଷରେ ରୁଷ ୟୁକ୍ରେନ୍ ମଧ୍ୟରେ ଯଦି ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେବ ସେ ୟୁକ୍ରେନ୍ର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିବେ। ଇତିମଧ୍ୟରେ ମସ୍କୋ ଓ କିଭ୍ 3-ଦିନିଆ ଅସ୍ତ୍ରବିରତି ଲାଗି ସମ୍ମତି ପ୍ରକାଶ କରିଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଜାହାଜ ଯାତାୟତ ଲାଗି ପ୍ରସ୍ତୁତି ସ୍ୱରୂପ ବ୍ରିଟେନ୍ ଯୁଦ୍ଧପୋତ HMS ଡ୍ରାଗନ୍ ମୁତୟନ କରିଛି। ପୂର୍ବରୁ ଇରାନ୍ ଯୁଦ୍ଧ ପରେ ସାଇପ୍ରସ୍କୁ ସମର୍ଥନ କରିବା ଲାଗି ଏହି ଯୁଦ୍ଧପୋତ ଅନ୍ୟତ୍ର ମୁତୟନ କରାଯାଇଥିଲା। ବ୍ରିଟେନ୍ର ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ହର୍ମୁଜ୍ ପ୍ରଣାଳୀରେ ପରିସ୍ଥିତି ସ୍ୱାଭାବିକ କରିବା ଉଦ୍ଦେଶ୍ୟରେ ଅନେକ ଦେଶ ଉଦ୍ୟମ କରୁଥିବା ସମୟରେ ବ୍ରିଟେନ୍ ମଧ୍ୟ ସେଥିରେ ସାମିଲ ହୋଇଛି। ଭାରତ ବାଂଲାଦେଶ ଆନ୍ତର୍ଜାତିକ ସୀମା ନିକଟବର୍ତ୍ତୀ ତ୍ରିପୁରାର ସେପାହିଜାଲା ଜିଲ୍ଲାରେ ଉତ୍ତେଜନା ବୃଦ୍ଧି ପାଇଛି। ଗତ ଶୁକ୍ରବାର ରାତିରେ ସେଠାରେ ସଂଘର୍ଷ ଯୋଗୁଁ 3 ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ 23 ଆହତ ହୋଇଛନ୍ତି। ପଥାରିଆ ଦର ସୀମା ନିକଟ 101 ଗେଟ୍ରେ ଏହି ଘଟଣା ଘଟିଥିଲା। ଅନେକ ଚୋରା ଚାଲାଣକାରୀ ମାଛ ଧରିବା ପାଇଁ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଚୋରା ଚାଲାଣକାରୀମାନେ ଜିରୋ ପଏଣ୍ଟ ଦେଇ ବାଂଲାଦେଶକୁ ଫେରିଯିବାକୁ ଉଦ୍ୟମ କରୁଥିବା ବେଳେ ସୀମା ସୁରକ୍ଷା ବଳ ଦ୍ୱାରା ସେମାନଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସେମାନେ ବିଏସ୍ଏଫ୍ ଉପରେ ଆକ୍ରମଣ କରିଥିଲେ। ଆତ୍ମରକ୍ଷା ପାଇଁ ବିଏସ୍ଏଫ୍ ଯବାନମାନେ ପାଲଟା ଗୁଳିଚାଳନା କରିଥିଲେ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ପରେ ବିଏସ୍ଏଫ୍, ବାଂଲାଦେଶର ସୀମା ସୁରକ୍ଷା ସଂଗଠନ ଓ ସ୍ଥାନୀୟ ପୁଲିସ୍ ମଧ୍ୟରେ ଅନୁଷ୍ଠିତ ବୈଠକରେ ଘଟଣା ସମ୍ପର୍କରେ ଆଲୋଚନା କରାଯାଇଛି। ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ବିଭାଗ, ସ୍ୱୟଂଶାସିତ ସଂସ୍ଥା ଓ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗରେ ନିୟୋଜିତ ଆଉଟ୍ସୋର୍ସିଂ ଏବଂ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ପଦକ୍ଷେପ ଫଳରେ ସଠିକ୍ ସମୟରେ ଦରମା ପ୍ରଦାନ, ସାମାଜିକ ସୁରକ୍ଷା ଅଂଶଧନ ନିଶ୍ଚିତ କରିବା ଏବଂ ଠିକାଦାର ଓ ନିଯୁକ୍ତିଦାତାଙ୍କୁ ଅଧିକ ଉତ୍ତରଦାୟୀ କରିବା ଭଳି ବ୍ୟବସ୍ଥା ରହିଛି। ଶ୍ରମ ସଂହିତା ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ପଦକ୍ଷେପ ସ୍ୱରୂପ ସମୟ ଅନୁସାରେ ମଜୁରୀ ଓ ସାମାଜିକ ଅଂଶଧନ ପ୍ରଦାନ କରିବା କ୍ଷେତ୍ରରେ ବିଳମ୍ବ ଘଟିଲେ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ କଳା ତାଲିକାଭୁକ୍ତ କରିବା ଓ ଦଣ୍ଡବିଧାନ କରିବା ଭଳି ବ୍ୟବସ୍ଥା ରହିଛି। ମଜୁରୀ ପ୍ରଦାନ କରିବା ପରେ ଠିକାଦାରମାନେ ପ୍ରତିମାସର 10 ତାରିଖ ସୁଦ୍ଧା ବିଲ୍ ଦାଖଲ କରିବେ। ମାସର 15 ତାରିଖ ସୁଦ୍ଧା DDOମାନଙ୍କୁ ବିଲ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ପଞ୍ଚାୟତ ପୁରସ୍କାର 2025 ପାଇଁ କେନ୍ଦ୍ର ସରକାର 42 ପଞ୍ଚାୟତକୁ ମନୋନୀତ କରିଛନ୍ତି। ଆସନ୍ତା ମାସ 3 ତାରିଖରେ ନୂଆଦିଲ୍ଲୀରେ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ ବୋଲି ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟରେ ଗତକାଲି ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 77 ରନ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। 230 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲ୍ସ 16 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 155 ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଆଜି ଆଇପିଏଲ୍ କ୍ରିକେଟରେ 2 ମ୍ୟାଚ୍ ଖେଳାଯିବ। ଚେନୈର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଅପରାହ୍ନ 3:30ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନ୍ଧ୍ୟା 7:30ରେ ରାୟପୁରର ଶହୀଦ ବୀର ନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରି ଆଜି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଆଜି ପ୍ରସ୍ତୁତି ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ TVK ମୁଖ୍ୟ ସି ଜୋସେଫ୍ ବିଜୟ। ରୁଷ ୟୁକ୍ରେନ୍ ସଂଘର୍ଷ ନେଇ ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେଲେ ହିଁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ରାଜସ୍ଥାନ ରୟାଲ୍ସକୁ 77 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।
3: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ପ୍ରଚାର କରୁଛୁ ଶିଶୁ ରାଜ୍ୟ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସରିତା ପଣ୍ଡା। ତେବେ କାର୍ଯ୍ୟକ୍ରମଟିକୁ ଆରମ୍ଭ କରିବା ପୂର୍ବରୁ ନେଇଯିବା ଏକ ଛୋଟ ବିରତି।

ପିଲାଏ ତମେ ମାନେ କାର୍ଯ୍ୟକ୍ରମ ଶୁଣୁଛ 102.6 ମେଗାହର୍ଜ ଯୋଗେ। ହଁ ପିଲେ, ଏହି 102.6 FM ମାନେ ଆକାଶବାଣୀ ରାଉରକେଲା କେନ୍ଦ୍ରର ଏହି ଶିଶୁରାଇଜ କାର୍ଯ୍ୟକ୍ରମକୁ ସ୍ୱାଗତ ତମମାନଙ୍କୁ। ଏହି କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଆଉ ଉପସ୍ଥାପନାରେ ମୁଁ ତମମାନଙ୍କର ଅତି ଆପଣାର ସରିତା ଅପା। ଜାଣିଛ ପିଲାମାନେ, ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତ ଯଥେଷ୍ଟ ମାତ୍ରାରେ ଆଗେଇଛି। ଗତ କିଛି ବର୍ଷର ସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡ଼ିଥାଏ ଯେ ବିଶ୍ୱ ଦରବାରରେ ଭାରତୀୟ ଯୁବପିଢ଼ି ଏହି କ୍ଷେତ୍ରରେ ବେଶ୍ ଆଗୁଆ। ମେ ମାସ 11 ତାରିଖକୁ ସର୍ବଭାରତୀୟ ସ୍ତରରେ ପ୍ରଯୁକ୍ତି ବିଦ୍ୟା ଦିବସ ଭାବେ ପାଳନ କରାଯାଉଛି। 1998 ମସିହାଠାରୁ ଏହି ଦିନରେ ପୋଖରାନଠାରେ ଭାରତର ପରମାଣୁ ପରୀକ୍ଷା ହୋଇଥିଲା। ସେହି ଦିନକୁ ଲକ୍ଷ୍ୟରେ ରଖି ପରବର୍ତ୍ତୀ ସମୟରେ ଭାରତୀୟ ସରକାର ଏହି ଦିବସକୁ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଭାବେ ପାଳନ କରିବାର ଘୋଷଣା କରିଥିଲେ। ଭାରତରେ ଥିବା ସଂଖ୍ୟାଧିକ ଇଞ୍ଜିନିୟରିଂ କଲେଜରେ ଏହି ଦିନ ବିଶେଷ ଆୟୋଜନ ମଧ୍ୟ ହୋଇଥାଏ।

ପିଲାମାନେ, ତୁମେମାନେ ତ ଜାଣିଥିବ ମା କଥା ଯେମିତି ମଧୁର, ମା ହାତ ରନ୍ଧା ବି ସେତିକି ସୁଆଦିଆ, ନା କ'ଣ? ମାଆର ପଣ ତ ପିଲା ପାଇଁ ସବୁଠୁ ଅଧିକ ନିର୍ଭୟ ଆଶ୍ରୟସ୍ଥଳ। ସେ ଯାହା କହେ ପିଲା ପାଇଁ ତାହା ଆଶୀର୍ବାଦ ପାଲଟିଯାଏ। ତାର ପ୍ରତିଟି ଇଚ୍ଛାରେ ଥାଏ ତା ସନ୍ତାନ ପ୍ରତି ସ୍ନେହ, ପ୍ରୀତି ଓ ମମତାର ରାଶି ସଞ୍ଜୀବନୀ। ସନ୍ତାନ ପାଇଁ ସେ ସଫଳତାର ଏକ ଚିରସ୍ରୋତ ବୈତରଣୀ।

0: ପିଲାଏ ମା ଏହା ଏଭଳି ଏକ ଶବ୍ଦ ଯାହାର ବିକଳ୍ପ ନାହିଁ। ମାଆର ମମତା ନିକଟରେ ସବୁ କିଛି ମୂଲ୍ୟହୀନ ବୋଲି କହିଲେ ଆଦୌ ଭୁଲ ହେବନି। ଏହି ମହିହସୀ ମହିଳା ପିଲାଟିକୁ ଗର୍ଭରେ ଧାରଣ କରେ, ଜନ୍ମ ଦିଏ ଆଉ ତାହାର ଲାଳନ ପାଳନ ମଧ୍ୟ କରେ। ତେଣୁ ତାର ଅବଦାନକୁ ସ୍ମରଣ କରିବା ପାଇଁ ପ୍ରତି ବର୍ଷ ମେ ମାସ ଦ୍ୱିତୀୟ ରବିବାରକୁ ବିଶ୍ୱ ମାତୃଦିବସ ଭାବରେ ପାଳନ କରାଯାଇଆସୁଅଛି। ଆଧୁନିକ ମାତୃଦିବସର ଜନ୍ମଦାତ୍ରୀ ଭାବରେ ଆମେରିକାର ଆନ୍ନା ଜାର୍ଭିସ୍ଙ୍କୁ ଗ୍ରହଣ କରାଯାଏ। ଆମେରିକାର ପଶ୍ଚିମ ଭର୍ଜିନିଆ ସ୍ଥିତ ସେଣ୍ଟ ଆଣ୍ଡ୍ରିୟୁସ୍ ମେଥୋଭିଷ୍ଟ ଚର୍ଚ୍ଚରେ ସେ 1908ରେ ନିଜ ମାଆଙ୍କ ସ୍ମରଣରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏଥିରେ ଜଣଙ୍କ ଜୀବନରେ ମାଆର ଭୂମିକା ସମ୍ପର୍କରେ ସ୍ମୃତିଚାରଣ ମଧ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସମଗ୍ର ବିଶ୍ୱରେ ବିସ୍ତାର କରିବା ପାଇଁ ଜାର୍ଭିନ୍ସଙ୍କ ଉଦ୍ୟମକୁ ଯେତେ ପ୍ରଶଂସା କରାଯିବ ତାହା ସେତେ କମ୍ ହେବ। 1908 ମସିହାରୁ ପ୍ରତି ବର୍ଷ ମେ ମାସ ଦ୍ୱିତୀୟ ରବିବାରକୁ ବିଶ୍ୱ ମାତୃଦିବସ ଭାବରେ ପାଳନ କରାଯାଇଆସୁଅଛି। ଜାଣିଛ ପିଲାମାନେ, ଆମେ ଯେପରି ଆମ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇଥାଉ, ଠିକ୍ ସେହିପରି ଗଛର ସ୍ୱାସ୍ଥ୍ୟର ଯତ୍ନ ମଧ୍ୟ ନେବା ନିହାତି ଦରକାର। ସେଇଥିପାଇଁ ତ ପିଲେ ଅନ୍ତର୍ଜାତୀୟ ସ୍ତରରେ ମେ ମାସ 12 ତାରିଖରେ ପାଳନ କରାଯାଏ ପ୍ଲାଣ୍ଟ ହେଲ୍ଥ ଡେ। ଜାଣିଛ ପିଲାମାନେ, ଉଦ୍ଭିଦ ହେଉଛି ଜୀବନ। ଆମେ ଖାଉଥିବା ଖାଦ୍ୟର 80% ଏବଂ ଆମେ ନିଶ୍ୱାସ ନେଉଥିବା ଅମ୍ଳଜାନର 98% ପାଇଁ ସେମାନଙ୍କ ଉପରେ ନିର୍ଭର କରୁ। ସୁସ୍ଥ ଉଦ୍ଭିଦ ପୃଥିବୀର ସମସ୍ତ ଜୀବନ ପାଇଁ ମୂଳଦୁଆ ଗଠନ କରେ ଏବଂ ପରିବେଶଗତ କାର୍ଯ୍ୟ, ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟି ମଧ୍ୟ। 2050 ସୁଦ୍ଧା ବର୍ଦ୍ଧିତ ବିଶ୍ୱ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବା ପାଇଁ ଆବଶ୍ୟକ କୃଷିର ସ୍ଥାୟୀ ବିକାଶ ପାଇଁ ଉଦ୍ଭିଦ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ। ବାଣିଜ୍ୟରେ ଫାଇଟୋସାନିଟାରୀ ପଦକ୍ଷେପ ପାଇଁ ଆନ୍ତର୍ଜାତୀୟ ମାନଦଣ୍ଡ ସୀମା ପାର କରି ଉଦ୍ଭିଦ କୀଟପତଙ୍ଗର ପ୍ରବେଶ ଏବଂ ପ୍ରସାରକୁ ରୋକିବାରେ ସାହାଯ୍ୟ କରେ। ସମ୍ପ୍ରତି ଆନ୍ତର୍ଜାତୀୟ ଯାତ୍ରା ଏବଂ ବାଣିଜ୍ୟ ଉଦ୍ଭିଦ କୀଟପତଙ୍ଗର ପ୍ରବେଶ ଏବଂ ପ୍ରସାର ସହିତ ଜଡ଼ିତ ହୋଇଛି। ଆକ୍ରମଣକାରୀ କୀଟପତଙ୍ଗ ପ୍ରଜାତି ଜୈବ ବିବିଧତା କ୍ଷତିର ଏକ ମୁଖ୍ୟ କାରକ ଏବଂ ଆମ ଗ୍ରହକୁ ବଜାୟ ରଖୁଥିବା ଜୀବନର ନାଜୁକ ଜାଲକୁ ବିପଦରେ ପକାଇଥାଏ। କୀଟପତଙ୍ଗ ଏବଂ ରୋଗ ମଧ୍ୟ ବୃଦ୍ଧି ପାଉଥିବା ତାପମାତ୍ରା ସହିତ ଜଡ଼ିତ ହୋଇଛି, ଯାହା କୀଟପତଙ୍ଗକୁ ବସତି ଏବଂ ପ୍ରସାର ପାଇଁ ନୂତନ ସ୍ଥାନ ସୃଷ୍ଟି କରେ। ପ୍ରତିକ୍ରିୟାରେ କୀଟନାଶକର ବ୍ୟବହାର ବୃଦ୍ଧି ପାଇପାରେ, ଯାହା ପରାଗକ ପ୍ରାକୃତିକ କୀଟପତଙ୍ଗ ଶତ୍ରୁ ଏବଂ ଏକ ସୁସ୍ଥ ପରିବେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଜୀବମାନଙ୍କୁ କ୍ଷତି ପହଞ୍ଚାଏ।
1: ପିଲାମାନେ, ତୁମେମାନେ ତ ଜାଣିଛ, ବହୁ ପୁରାତନ କାଳରୁ ମଣିଷ ଗୋଷ୍ଠୀ ଜୀବନଯାପନ କରିଆସୁଛି। ଘରେ ବାପା ମା, ଭାଇ, ଭଉଣୀ, ଦାଦା, ଖୁଡ଼ି, ବୁଢ଼ାବାପା ଓ ବୁଢ଼ୀମାଙ୍କ ସହିତ ସମସ୍ତେ ମିଶିକି ରହନ୍ତି। ଏହିପରି ଗୋଟିଏ ଘରରେ ବାସ କରୁଥିବା ଲୋକଙ୍କୁ ନେଇ ପରିବାର ଗଠିତ। ପରିବାର ସବୁଠାରୁ ପ୍ରାଚୀନ ସାମାଜିକ ଅନୁଷ୍ଠାନ। ଆଉ ପରିବାରରେ ବାସ କରୁଥିବା ଲୋକ ସଂଖ୍ୟାକୁ ନେଇ ପରିବାର ଛୋଟ କିମ୍ବା ବଡ଼ ହୋଇଥାଏ। ପରିବାରର ଉନ୍ନତି ପାଇଁ ପରିବାରରେ ରହୁଥିବା ଲୋକମାନଙ୍କୁ କିଛି କିଛି କାମ କରିବାକୁ ହୁଏ। ଯେମିତି ପରିବାରର ମୁଖ୍ୟ ବାପା କିମ୍ବା ମାଆଙ୍କୁ ଅଧିକ ପରିଶ୍ରମ କରିବାକୁ ହୋଇଥାଏ। ବାପା ପରିବାର ପାଇଁ ଟଙ୍କା ରୋଜଗାର କରନ୍ତି, ମା ଘରେ ରନ୍ଧାବଢ଼ା କାମ କରନ୍ତି, ସମସ୍ତଙ୍କ ଖାଇବା ପିଇବା କଥା ବୁଝନ୍ତି। ବୁଢ଼ା ବାପା ଓ ବୁଢ଼ୀ ମା ଆମକୁ ଆଦର କରନ୍ତି, ପାଠ ପଢ଼ାନ୍ତି ଓ ଗପ ବି କହନ୍ତି। ସମସ୍ତେ ମିଳିମିଶି କାମ କଲେ ପରିବାରର ଉନ୍ନତି ହୋଇଥାଏ। ଯେଉଁ ପରିବାରରେ ସ୍ନେହ ମମତା ଯେତେ ନିବିଡ଼, ସେଠାରେ ପାରିବାରିକ ଜୀବନ ସେତେ ସୁନ୍ଦର ଓ ଆନନ୍ଦମୟ ହୋଇଥାଏ। ଆଉ ଗୋଟିଏ କଥା ଜାଣିଛ ପିଲେ, ଶିଶୁର ପ୍ରାଥମିକ ଶିକ୍ଷା ଏହି ପରିବାରରୁ ହିଁ ଆରମ୍ଭ ହୋଇଥାଏ। ତେଣୁ ପରିବାରର ପ୍ରତ୍ୟେକ ବ୍ୟକ୍ତି ଆଦର୍ଶ, ଭଦ୍ର ଓ କର୍ମଠ ହେବା ଉଚିତ। ପରିବାର ମଧ୍ୟରେ ପିଲାମାନେ ଗୁରୁଜନମାନଙ୍କୁ ଭକ୍ତି କରିବା ଦରକାର। ବନ୍ଧୁବାନ୍ଧବ ଓ ଅତିଥିମାନଙ୍କ ପ୍ରତି ଉତ୍ତମ ବ୍ୟବହାର ଦେଖାଇବା ସମସ୍ତଙ୍କର କର୍ତ୍ତବ୍ୟ। ଗୋଟିଏ ପରିବାର ତା ପାଖ ପରିବାର ସହିତ ଭଲ ସମ୍ପର୍କ ରଖିବା ଉଚିତ। ଅସହାୟ ବ୍ୟକ୍ତି ତଥା ଗୃହପାଳିତ ପଶୁପକ୍ଷୀମାନଙ୍କ ପ୍ରତି ଆମ ସମସ୍ତଙ୍କର ସ୍ନେହ ଓ ଦୟା ରହିବା ଦରକାର। ପରସ୍ପର ମଧ୍ୟରେ କଳିକଜିଆ ନକରି ମିଳିମିଶି ରହିଲେ ପରିବାରଟି ସୁଖ ଶାନ୍ତିରେ ଚାଲେ, ଫଳରେ ତୁମରିମାନଙ୍କ ଭଳି ପିଲାମାନଙ୍କର ସମାଜରେ ସୁନାମ ବଢ଼ିବ। ସୁପରିବାରକୁ ନେଇ ସୁସ୍ଥ ସମାଜ ଗଢ଼ାଯାଇପାରିବ। ସାମାଜିକ ପ୍ରାଣୀ ଭାବରେ ମଣିଷ ପରିବାରରେ ରହି ସୁଖ ଅନୁଭବ କରେ। ପରିବାର ସମାଜ ଗଠନରେ ମୁଖ୍ୟ ଭୂମିକା ନିଏ। ସୁନାଗରିକ ଗଠନ ପାଇଁ ଆଦର୍ଶ ପରିବାର ନିହାତି ଆବଶ୍ୟକ।
2: ଖାସ୍ ଏଇଥିପାଇଁ ତ ପିଲେ ପ୍ରତି ବର୍ଷ ମେ ମାସ 15 ତାରିଖରେ ପାଳନ କରାଯାଇଥାଏ ଅନ୍ତର୍ଜାତୀୟ ପରିବାର ଦିବସ।

ଜାଣିଛ ପିଲାମାନେ, କୌଣସି ଏକ ବସ୍ତୁରୁ ଆଲୋକ ଆମ ଚକ୍ଷୁକୁ ଆସିଲେ ହିଁ ବସ୍ତୁଟି ଦେଖିହୁଏ। ଏହି ଆଲୋକ ବସ୍ତୁର ନିଜର ଆଲୋକ ହୋଇପାରେ କିମ୍ବା ବସ୍ତୁଟିରୁ ପ୍ରତିଫଳିତ ହୋଇ ଆସୁଥିବା ଆଲୋକ ହୋଇପାରେ। ଆଲୋକ ପ୍ରତିଫଳନ ଯୋଗୁଁ ଦକ୍ଷିଣରେ ସୃଷ୍ଟି ହୁଏ ପ୍ରତିବିମ୍ବ। ସମତଳ ଦର୍ପଣ ଉପରେ ଆଲୋକ ରଶ୍ମିଟି ବାଧା ପାଇ ଅନ୍ୟ ଏକ

0: ଦିଗରେ ପ୍ରତିଫଳିତ ହୁଏ। ଯେଉଁ ଆଲୋକ ରଶ୍ମିଟି କୌଣସି ଏକ ପୃଷ୍ଠ ଉପରେ ପଡ଼େ ତାହାକୁ ଆପତିତ ରଶ୍ମି କହନ୍ତି। ପ୍ରତିଫଳନ ପରେ ଯେଉଁ ରଶ୍ମିଟି ସେହି ପୃଷ୍ଠରୁ ତାହାର ଦିଗ ପରିବର୍ତ୍ତନ କରି ଫେରିଆସେ ତାହାକୁ ପ୍ରତିଫଳିତ ରଶ୍ମି କୁହାଯାଏ। ଆଲୋକର ପ୍ରତିଫଳନ ଏକ ତୀକ୍ଷ୍ଣ ପୃଷ୍ଠ ଉପରେ ଆଲୋକ ପଡ଼ିଲେ ତାହାର ଅଧିକାଂଶ ଭାଗ ପ୍ରତିଫଳିତ ହୋଇଥାଏ। ସମତଳ ଦର୍ପଣ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରତିବିମ୍ବ ସର୍ବଦା ଆଭାସୀ ଓ ସଳଖ ହୋଇଥାଏ। ଏହି ପ୍ରତିବିମ୍ବର ଆକାର ବସ୍ତୁର ଆକାର ସହିତ ସମାନ ହୋଇଥାଏ। ହଁପିଲେ ସାଧାରଣତଃ ବକ୍ରପୃଷ୍ଠର ଦର୍ପଣ ହେଉଛି ବର୍ତ୍ତୁଳାକାର ଦର୍ପଣ। ଏପରି ଦର୍ପଣର ପ୍ରତିଫଳନ ପୃଷ୍ଠ ଏକ ଗୋଲକ ପୃଷ୍ଠର ଗୋଟିଏ ଅଂଶ ହୋଇଥାଏ। ବର୍ତ୍ତୁଳାକାର ଦର୍ପଣର ପ୍ରତିଫଳନ ପୃଷ୍ଠ ଭିତର ଆଡ଼କୁ କିମ୍ବା ବାହାର ଆଡ଼କୁ ବକ୍ର ହୋଇପାରେ। ଯେଉଁ ବର୍ତ୍ତୁଳାକାର ଦର୍ପଣର ପ୍ରତିଫଳନ ପୃଷ୍ଠ ଭିତର ଆଡ଼କୁ ବକ୍ର ହୋଇ ରହିଥାଏ ତାହାକୁ ଅବତଳ ଦର୍ପଣ ବା କନକେଭ୍ ଲେନ୍ସ କୁହାଯାଏ। ଅବତଳ ଦର୍ପଣର ବକ୍ର ପ୍ରତିଫଳନ ପୃଷ୍ଠ ଗୋଲାକାର କେନ୍ଦ୍ର ଆଡ଼କୁ ରହିଥାଏ। ଯେଉଁ ବର୍ତ୍ତୁଳାକାର ଦର୍ପଣର ପ୍ରତିଫଳନ ପୃଷ୍ଠ ବାହାର ଆଡ଼କୁ ବକ୍ର ହୋଇ ରହିଥାଏ ତାହାକୁ ଉତ୍ତଳ ଦର୍ପଣ ବା କନଭେକ୍ସ ଲେନ୍ସ କୁହାଯାଇଥାଏ। ଉତ୍ତଳ ଦର୍ପଣର ବକ୍ର ପ୍ରତିଫଳନ ପୃଷ୍ଠ ଗୋଲାକାର କେନ୍ଦ୍ରର ବିପରୀତ ଦିଗରେ ରହିଥାଏ। ହଁ ପିଲେ, ଏ ତ ଜାଣିଲ ଆଲୋକର ପ୍ରତିଫଳନ ରଶ୍ମି ଉପରେ। ଏ ଆଲୋକରେ ପ୍ରତିଫଳନ ରଶ୍ମି କ'ଣ, ଏ ଆଲୋକ କ'ଣ, ଖାସ୍ ଏଇଥିପାଇଁ ମେ ମାସ 16 ତାରିଖରେ ପାଳନ କରାଯାଇଥାଏ ଅନ୍ତର୍ଜାତୀୟ ଆଲୋକ ଦିବସ।
1: ପିଲାମାନେ, ଆଜିର ଜଣା ଅଜଣା କଥାରେ ରହିଛି ବେଲ। ଉଦୁ ଉଦିଆ ଖରାବେଳେ ଥଣ୍ଡା ପବନ ଟିକେ ପାଇବା ପାଇଁ ଆମେ କେତେ ବ୍ୟସ୍ତ ହୋଇପଡ଼ିଥାଉ। ସେଥିପାଇଁ ଗଛର ଗହଳ ପତ୍ର ଛାଇ ଖୋଜି ଖୋଜି ଆମେ ବିଶ୍ରାମ ନେଇଥାଉ। ଉଷ୍ମ ବାୟୁର ପ୍ରଭାବରେ ଆମ ଦେହରୁ ଝାଳ ଗମ୍ ଗମ୍ ହୋଇ ବୋହିଯାଉଥାଏ। କେବଳ ସେତିକି ନୁହେଁ, ଆମ ତଣ୍ଟି ଶୁଖିଯାଏ ଓ ପାଟି ବି ଅଠା ଅଠା ହୋଇଯାଏ। ଏ କଥା ତ ତୁମେମାନେ ନିଶ୍ଚୟ ଅନୁଭବ କରିଥିବ। କହିଲେ ଦେଖି ପିଲେ, ଯଦି ସେତିକି ବେଳେ ତୁମ ବାଟ ଦେଇ ଗୋଟିଏ ଆଇସ୍କ୍ରିମ୍ ବାଲା ଯାଉଥାଏ, ତୁମେ ନିଶ୍ଚିତ ଭାବେ କିଣି ଖାଇଥିବ। କ୍ଷଣକ ପାଇଁ ତୁମ ପାଟିକୁ ମିଠା ଲାଗିପାରେ ବା ଅଳ୍ପ ସମୟ ପାଇଁ ତୁମ ତୃଷ୍ଣା ମେଣ୍ଟିପାରେ, କିନ୍ତୁ ତା ପରିବର୍ତ୍ତେ ତୁମ ଶରୀର ପାଇଁ ଆଇସ୍କ୍ରିମ୍ ଅନେକ ରୋଗର ବାହକ ହୋଇଥାଏ। ଏକଥା ତୁମେମାନେ ଜାଣି ରଖିବା ଉଚିତ। ତୁମର ସେହି ତୃଷ୍ଣା ବେଳେ ତୁମର ଆଇମା ବା ଭଉଣୀ ଯଦି ଗୋଟିଏ ଗ୍ଲାସ୍ ବେଲପଣା ଆଣି ତୁମକୁ ଦିଏ, ତୁମେ ନିଶ୍ଚୟ ଢକ ଢକ କରି ଏକା ନିଶ୍ୱାସରେ ପିଇଦେବ ଏବଂ ଆଉ ଅଛି କି ବୋଲି ପଚାରି ବସିବ ନୁହେଁ। ସେହି ବେଲ ବିଷୟରେ ଆଜି ଆମେ ଆଲୋଚନା କରିବା। ବେଲ ବିଭିନ୍ନ ପ୍ରକାରର ଏବଂ ଏହାର ଆକୃତି ମଧ୍ୟ ଭିନ୍ନ ଭିନ୍ନ। କେତେକ ବେଲ ଗୋଲାକାର ହୋଇଥିବା ବେଳେ ଆଉ କେତେକ ସାମାନ୍ୟ ଚେପ୍ଟା। ମୌସୁମୀ ଜଙ୍ଗଲମାନଙ୍କରେ ଦେଖାଯାଉଥିବା ବେଲର ଆକୃତି ଲମ୍ବାଳିଆ ହୋଇଥିବା ବେଳେ ହିମାଳୟ ପାଦଦେଶରେ ଦେଖାଯାଉଥିବା ବେଲ ସାମାନ୍ୟ ତ୍ରିଭୁଜାକାର। ସବୁଠୁ ଉତ୍କୃଷ୍ଟ ବେଲର ନାମ ହେଲା କାଗଜୀ ବେଲ। ଏହାର ଖୋଳପା ପତଳା ଏବଂ ରଙ୍ଗ ଧୂସରିଆ ସବୁଜ। ଏହାର ଔଷଧୀୟ ଗୁଣ ଆୟୁର୍ବେଦ ଶାସ୍ତ୍ରରେ ବିଭିନ୍ନ ଭାବରେ ବର୍ଣ୍ଣନା କରାଯାଇଛି। ଗୋଟିଏ ପାଚିଥିବା ବେଲରେ ଶତକଡ଼ା 84 ଭାଗ ଜଳ ଓ ପୁଷ୍ଟିସାର ଏବଂ 16 ଭାଗ ଶ୍ୱେତସାର ଥାଏ। ଏତଦ୍ବ୍ୟତୀତ ଭିଟାମିନ୍ ସି, ଭିଟାମିନ୍ ବି ମଧ୍ୟ ରହିଥାଏ। ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ କ୍ୟାଲସିୟମ, ଫସ୍ଫରସ୍, ଲୌହ ଅନେକ ପରିମାଣର ଥାଏ। ଗର୍ଭବତୀ ମହିଳାମାନଙ୍କ ପାଇଁ ଏହା ଏକ ଉପାଦେୟ ଖାଦ୍ୟ। ରକ୍ତହୀନତା ରୋଗ ତଥା କୋଷ୍ଠକାଠିନ୍ୟରେ ଆକ୍ରାନ୍ତ ରୋଗୀ ପାଇଁ ଏହା ବିଶେଷ ଫଳପ୍ରଦ। ଆୟୁର୍ବେଦ ଚିକିତ୍ସକମାନେ ବେଲକୁ ତ୍ରିଦୋଷହର ବୋଲି କହିଥାନ୍ତି। ଏକଥା କହିବାର ଯଥାର୍ଥତା ଉପଲବ୍ଧି କରାଯାଏ। କଫ, ପିତ୍ତ ଓ ବାୟୁଜନିତ ରୋଗ ପାଇଁ ଏହା ଏକ ଅବ୍ୟର୍ଥ ଔଷଧ। ରକ୍ତ ପରିଷ୍କାର କରିବା ଓ ରକ୍ତଚାପ ନିୟନ୍ତ୍ରଣ କରିବାର ଏହା ଏକ କାରକ। ଚର୍ମରେ ସୌନ୍ଦର୍ଯ୍ୟ ଓ ମସୃଣତା ବୃଦ୍ଧି କରିବା ପାଇଁ ବେଲରସକୁ ପାଣିରେ ମିଶାଇ ଶରୀରରେ ଲେପନ କରାଯାଏ। ସ୍ମରଣ ରଖିବା ଉଚିତ ଯେ ଲେପନର 45 ମିନିଟ୍ ପରେ ସ୍ନାନ କରିବା ଉଚିତ। ମୁହଁରେ ବ୍ରଣ ଦେଖାଗଲେ ବେଲରସ ସହିତ ଚନ୍ଦନ

ତାଙ୍କରି ନାମ ଉଚ୍ଚାରଣ କରି ବେଲଗଛଟିଏ ରୋପଣ କଲେ କେମିତି ହୁଅନ୍ତା କହିଲ? ପିଲାମାନେ, ଏଇ ଗ୍ରୀଷ୍ମ ଦିନ ଉପଲକ୍ଷେ ତୁମମାନଙ୍କ ପାଇଁ ଆଜି ରହିଛି ଗୋଟିଏ କବିତା। କବିତାର ଶୀର୍ଷକ ଖରା ମାଡ଼ି ମାଡ଼ି ଆସିଲା। ଝୁଲଣ ଯାତରା ସରିଲା, ଖରା ମାଡ଼ି ମାଡ଼ି ଆସିଲା। ନଈ ନାଳ ସବୁ ଶୁଖିବ ଏଥର, ଝାଞ୍ଜିବା ଏବେ ବହିଲା। ଘାଟ ଘାଟ ଯେତେ ତାତିଲା, ନିଛାଟିଆ ସବୁ ଲାଗିଲା। ଘିରି ଘିରି ହୋଇ ଖଣ୍ଡିଆ ଭୂତଟି ଗାଁ ଦାଣ୍ଡେ ଡେଇଁ ବୁଲିଲା। ଗମ ଗମ ଝାଳ ବୋହିଲା, ତୋଟାରେ ଗହଳି ଲାଗିଲା। କିଆ କେତକୀର ମଧୁର ସୁବାସ ପବନେ ମହକି ବାସିଲା। ସରବତ ବାହୁ ବଢ଼ିଲା, ଆଇସ୍କ୍ରିମ୍ ଡାକ ଶୁଭିଲା। ପଖାଳ ସାଙ୍ଗକୁ ଆମ୍ବର ଚଟଣି, ଆହାକେ ସୁଆଦ ଲାଗିଲା। ଆମ୍ବ ପଣସଟି ପାଚିଲା, ତାଳ ପାଚି ବାସ ଛୁଟିଲା। କେତେ କେତେ କୋଳି ପାଚିଲା ବଣରେ, ଖାଇବାକୁ ମନ ବଳିଲା। ଜାଣିଛ ପିଲାମାନେ, ଯୋଗ ଶବ୍ଦ ସଂସ୍କୃତ ଯୁଜ୍ ଧାତୁରୁ ଆସିଅଛି, ଯାହାର ଅର୍ଥ ଏକତ୍ର କରିବା, ଯୁକ୍ତ କରିବା ବା ଯୁକ୍ତ ଅବସ୍ଥା ଅଟେ। ଆଧ୍ୟାତ୍ମିକ ଅର୍ଥରେ ଏହା ଜୀବାତ୍ମା ଓ ପରମାତ୍ମାଙ୍କ ମିଳନକୁ ବୁଝାଏ। ଯୋଗ ଶବ୍ଦର ଆହୁରି ଅନେକ ଅର୍ଥ ରହିଛି, ଯଦିଓ ଏକ ଆଧ୍ୟାତ୍ମିକ ମାନସିକ ଶାରୀରିକ ଶୃଙ୍ଖଳା ଭାବରେ ଏହାର ଯୁକ୍ତ ଅର୍ଥକୁ ବୁଝାଯାଏ। ଯୋଗ ପାରମ୍ପରିକ ବୈଦିକ ଷଡ଼ ଦର୍ଶନ ମଧ୍ୟରେ ଅନ୍ୟତମ। ଯୋଗର ପ୍ରୟୋଗ ଓ ମାର୍ଗକୁ ନେଇ ଅନେକ ଶାଖା ରହିଛି। ସବୁ ଶାଖା ମୁଖ୍ୟତଃ ଯୋଗର ମୂଳ ନିୟମ ଗୁଡ଼ିକ ଏକାଗ୍ରତା ଓ ମାନସିକ ନିୟନ୍ତ୍ରଣ ଉପରେ ଆଧାରିତ। ଯୋଗର ମୁଖ୍ୟ ଶାଖା ସବୁ ବର୍ତ୍ତମାନ ମଧ୍ୟ ରହିଛି, ଯେମିତିକି ରାଜଯୋଗ, ହଠଯୋଗ, ଲୟଯୋଗ, କୁଣ୍ଡଳିନୀ ଯୋଗ, କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତିଯୋଗ ଇତ୍ୟାଦି। ପିଲାମାନେ, ଏବେ ଆସ ଆମେ ଇଂରାଜୀରେ ଭେଜିଟେବୁଲ୍ସ ନେମ୍ ବା ପନିପରିବା ଗୁଡ଼ିକର ନାମ କହି ଶିଖିବା ଓ ଲେଖି ଶିଖିବା। BRINJAL ବ୍ରିଞ୍ଜାଲ, BEANS ବିନ୍ସ, PEAS ପିଜ୍, CARROT କ୍ୟାରଟ, RADISH ରାଡିସ, TOMATO ଟମାଟୋ, POTATO ପଟାଟୋ, BEET ROOT ବିଟ୍ରୁଟ, PUMPKIN ପମ୍ପକିନ୍, CAPSICUM କ୍ୟାପ୍ସିକମ୍, BROCOLI ବ୍ରୋକୋଲି, ONION ଅନିଅନ୍, CABBAGE କ୍ୟାବେଜ୍, CAULI FLOWER କଲିଫ୍ଲାୱାର, LADY FINGER ଲେଡି ଫିଙ୍ଗର। ପିଲାମାନେ, ଏବେ ଆସ ଓକାର ଲଗାଇ କେତୋଟି ଶବ୍ଦ ଗଠନ କରି ଶିଖିବା ଓ ଲେଖି ଶିଖିବା। ଦରେ ଓକାର ଦୋ ଳ ଦୋଳ, କରେ ଓକାର କୋ ଳ କୋଳ, କରେ ଓକାର କୋ ଳ ରେ ହସେକାର ଳି କୋଳି, ମରେ ଓକାର ମୋ ହ ର ମୋହର, ଗରେ ଓକାର ଗୋ, ମରେ ଆକାର ମା, ତରେ ଆକାର ତା ଗୋ ମାତା, କରେ ଓକାର କୋ ମଳ କୋମଳ, ଗରେ ଓକାର ଗୋ, ଲରେ ଆକାର ଲାପ ଗୋଲାପ, କରେ ଓକାର କୋ ଇ ଲରେ ଆକାର ଲା କୋଇଲା, ଗରେ ଓକାର ଗୋ ରରେ ଆକାର ରା ଗୋରା, ଗରେ ଓକାର ଗୋ ବର ଗୋବର, କରେ ଓକାର କୋ
ଇ ଲରେ ହର୍ଷିକାର ଲି।

0: কইলি, বর ওকার বো ই তা বইতা, গর ওকার গো রসা গোরসা, মর ওকার মো তর হর্ষেকার তি মোতি, কর ওকার কোলাথা কোলাথা।
1: ପିଲାମାନେ ଏବେ ତୁମମାନଙ୍କ ପାଇଁ ରହିଛି ଗୋଟିଏ ବଢ଼ିଆ ଗପ। ତୁମକୁ କହୁଛନ୍ତି କାର୍ତ୍ତିକ ବଗର୍ତ୍ତି।
2: ହେଲା ପତ୍ରର କଥା, ପୂର୍ବ କାଳରେ ଶିଷ୍ୟମାନେ ଗୁରୁଙ୍କ ଆଶ୍ରମରେ ରହି ବେଦ ଉପନିଷଦ ଆଦି ନାନାବିଧି ଶାସ୍ତ୍ର ଅଧ୍ୟୟନ କରୁଥିଲେ। ଶାସ୍ତ୍ର ଅଧ୍ୟୟନ ସହିତ ଆଶ୍ରମରେ ହୋମ ପାଇଁ ସମିଧ ସଂଗ୍ରହ କରିବା, ଆଶ୍ରମର ଗାଈଗୋରୁଙ୍କୁ ନେଇ ନିକଟବର୍ତ୍ତୀ ଜଙ୍ଗଲରେ ଚରାଇବା, ଆଶ୍ରମବାସୀଙ୍କ ନିମନ୍ତେ ଫଳମୂଳ ସଂଗ୍ରହ କରିବା ଇତ୍ୟାଦି କାର୍ଯ୍ୟ ମଧ୍ୟ କରୁଥିଲେ। ଏହାକୁ ଗୁରୁକୁଳ ଶିକ୍ଷା କୁହାଯାଉଥିଲା। ଶିକ୍ଷା ସମାପନ ପରେ ଶିଷ୍ୟମାନେ ଗୁରୁଙ୍କ ଦକ୍ଷିଣା ଦେଉଥିଲେ। ସେହିପରି ଏକ ଗୁରୁକୁଳରେ ଶିକ୍ଷା ଲାଭ କରୁଥିଲେ ଦୁଇ ଜଣ ଶିଷ୍ୟ, ଜଣଙ୍କର ନାମ ଶିଶିର ଓ ଅନ୍ୟ ଜଣଙ୍କ ନାମ ତୁଷାର। ଯଥା ସମୟରେ ସେମାନଙ୍କର ଗୁରୁକୁଳ ଶିକ୍ଷା ଶେଷ ହେଲା। ଗୃହକୁ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଶିଶିର ଓ ତୁଷାର ଗୁରୁଙ୍କୁ ସାକ୍ଷାତ କଲେ। ଗୁରୁ ଦକ୍ଷିଣା ଦେବା ପାଇଁ ନିଜର ଅଭିଳାଷ ଜଣାଇଲେ। ଶିଷ୍ୟ ଦୁଇଙ୍କର ନିଷ୍ଠାରେ ଗୁରୁ ଅତ୍ୟନ୍ତ ସନ୍ତୁଷ୍ଟ ଥିଲେ। ସେମାନଙ୍କ ପାଖରୁ କୌଣସି ଦକ୍ଷିଣା ଗ୍ରହଣ କରିବା ପାଇଁ ଗୁରୁ ଅନିଚ୍ଛା ପ୍ରକାଶ କଲେ। ଏଥିରେ ଶିଶୁ ଦୁଇଙ୍କର ମନ ବୁଝିଲା ନାହିଁ, ଗୁରୁ ଦକ୍ଷିଣା ନ ଦେଇ ଗୁରୁକୁଳରୁ ବିଦାୟ ନେବା କିପରି। ତେଣୁ କିଛି ହେଲା ଦକ୍ଷିଣା ଗ୍ରହଣ କରିବା ପାଇଁ ସେମାନେ ଗୁରୁଙ୍କୁ ଅନୁରୋଧ କଲେ। ଶିଶୁ ଦୁଇଙ୍କ କଥାକୁ ଗୁରୁ ଏଡ଼ାଇ ପାରିଲେ ନାହିଁ। କିଛି ସମୟ ଚିନ୍ତା କରି କହିଲେ, ଠିକ ଅଛି, ତମେ ଦୁହେଁ ଯଦି ମୋତେ ଦକ୍ଷିଣା ଦେବା ନିମିତ୍ତ ଏତେ ଆଗ୍ରହୀ, ତେବେ କେତୋଟି ଶୁଖିଲା ପତ୍ର ଦକ୍ଷିଣା ସ୍ୱରୂପ ଆଣି ମୋତେ ଦିଅ। କିନ୍ତୁ ମନେ ରଖ, ଏମିତି ପତ୍ର ଆଣିବ ଯାହାକି ଅନ୍ୟ କାହାର ଦରକାରରେ ଆସୁନଥିବ। ଗୁରୁଙ୍କ ମୁହଁରୁ ଏକଥା ଶୁଣି ତୁଷାର ଓ ଶିଷ୍ୟ ବିସ୍ମିତ ହେଲେ। ସେମାନେ ଭାବିଲେ, ଗୁରୁ ଟଙ୍କା ସୁନା ନ ମାଗି ସାମାନ୍ୟ ଶୁଖିଲା ପତ୍ର କେତୋଟି ଦକ୍ଷିଣା ଭାବରେ ମାଗିବାର ତାତ୍ପର୍ଯ୍ୟ କଣ ହୋଇପାରେ? ଗୁରୁଙ୍କ ଆଜ୍ଞା ପାଳନ କରିବା ତ ତାଙ୍କର ପରମ କର୍ତ୍ତବ୍ୟ। ତେଣୁ ବିଳମ୍ବ ନ କରି ଦୁହେଁ ଅଦରକାରୀ ଶୁଖିଲା ପତ୍ର ସନ୍ଧାନରେ ବାହାରିଲେ। କିଛି ବାଟ ଅତିକ୍ରମ କରିବା ପରେ ସେମାନେ ଗୋଟିଏ ବିରାଟ ଆମ୍ବତଟାରେ ପହଞ୍ଚିଲେ। ଦେଖିଲେ ଶୁଖିଲା ପତ୍ର ସବୁ ଗଦା ଗଦା ହୋଇ ରଖାଯାଇଛି। ତୁଷାର ଓ ଶିଶିର ସେହି ପତ୍ର ଗଦାରୁ କିଛି ଆଣିବାକୁ ଯିବାରୁ ଅଳ୍ପ ଦୂରରେ ଥିବା ବୁଢ଼ୀଟିଏ ଧାଇଁ ଧାଇଁ ଆସି ଠାରେ ପହଞ୍ଚିଲା। କହିଲା, ପୁଅ, ମୁଁ ବହୁ କଷ୍ଟରେ ଖରକାକର କି କରି ଏହି ପତ୍ର ଠୁଳ କରିଛି। ଏଗୁଡ଼ିକୁ ନେଇ ଜାଳ କରିବି, ଖୁଦ ମୁଠେ ଯାଉ କରି ଖାଇବି। ତମେ ଏ ଗଦାରୁ ପତ୍ର ନିଅ ନା, ବୁଢ଼ୀ ମଣିଷ ମୁଁ ଆଉ ଦୂରକୁ ଯାଇ ତୋର ସାଉଣ୍ଟି ଠୁଳ କରିପାରିବି ନାହିଁ। ବୁଢ଼ୀ ଠାରୁ ଏ କଥା ଶୁଣି ଦୁଇ ଶିଷ୍ୟ ସେଠାରୁ ବାହାରି ଅନ୍ୟତ୍ର ଚାଲିଲେ। କିଛି ଦୂର ଦେଖିଲେ ଜଣେ ଲୋକ ଶୁଖିଲା ପତ୍ର ଏକାଠି କରୁଛି। ଶିଷ୍ୟ ଦୁହେଁ ତାକୁ ପଚାରିଲେ, ଭାଇ, ଏ ପତ୍ର ତୁମର କି ଦରକାରରେ ଆସିବ? ଲୋକଟି କହିଲା, ଏ ପତ୍ରକୁ ଜାଳି ପାଉଁଶ କରିଦେଲେ ଏହା ଭଲ ସାରରେ ପରିଣତ ହେବ, ସେହି ସାରକୁ କ୍ଷେତରେ ପକାଇଲେ ଭଲ ଫସଲ ଫଳିବ, ସେଥିପାଇଁ ତ ମୁଁ ଏ ପତ୍ରକୁ ନେଉଛି। ଲୋକଟି ମୁହଁରୁ ଏ କଥା ଶୁଣି ଦୁଇ ଶିଷ୍ୟ ପୁଣି ଆଗକୁ ଚାଲିଲେ। କିଛି ବାଟ ଯିବା ପରେ ଦେଖିଲେ ବୁଢ଼ାଟିଏ ଶୁଖିଲା ପତ୍ର ସାଉଁଟୁଛି। ବୁଢ଼ାକୁ ଦୁହେଁ ପଚାରିଲେ, ମଉସା, ଏ ପତ୍ର ନେଇ ତମେ କଣ କରିବ? ବୁଢ଼ାଟି କହିଲା, ବାପା, ତମେ ଏ ପତ୍ର ଗୁଣ ବୋଝୁଏ ଜାଣ ନା, ଏହାକୁ ଗୁଣ୍ଡ କରି ପାଣିରେ ଫୁଟାଇ ଛାଣି କରି ସେଇ ପାଣି ତା ପାଣି ପିଇଲେ ସବୁ ପ୍ରକାର ଜ୍ୱର ଭଲ ହେଇଯିବ। ଏହି ପତ୍ର ହେଉଛି ପୁରୁଣା ଜ୍ୱରର ଅବ୍ୟର୍ଥ ଔଷଧ। ବୁଢ଼ା ପାଖରୁ ଏ କଥା ଶୁଣି ଶିଷ୍ୟ ଦୁହେଁ ସେଠାରୁ ମଧ୍ୟ ହତାଶ ହୋଇ ଫେରିଲେ। କାରଣ ଗୁରୁ ତ କହିଛନ୍ତି ଯେଉଁ ପତ୍ର କାହାର ଦରକାରରେ ଲାଗୁ ନଥିବ କେବଳ ସେଇ ପତ୍ର ଆଣିବୁ। ସେମାନେ ଆଉ କିଛି ବାଟ ଆଗକୁ ଗଲେ, ଦେଖିଲେ ଝିଅଟିଏ ଶୁଖିଲା ପତ୍ର ଏକାଠି କରି ବିଡ଼ା ବାନ୍ଧୁଛି। ପତ୍ର ତ କୋ ତାର କି କାମରେ ଲାଗିବ ବୋଲି ପଚାରିବାରୁ ଝିଅଟା କହିଲା, ଏହାକୁ ଘରକୁ ନେଇ ଏଥିରେ ଖଲି ଆଉ ଠଲା ତିଆରି କରିବି, ତାହାକୁ ବିକ୍ରି କରି ମୋର ଗେଣା ମା ପାଇଁ ଔଷଧ ଆଣିବି। ଝିଅଟିର କଥା ଶୁଣି ପରେ ଶିଶିର ତୁଷାର ସେଠାରୁ ଶୁଖିଲା ପତ୍ର ନ ନେଇ ଆଗକୁ ଚାଲିଲେ। ଜଙ୍ଗଲ ଭିତରେ ଗୋଟିଏ ଉଚ୍ଚା ଗଛ ମୂଳରେ କିଛି ଶୁଖିଲା ପତ୍ର ପଡିଥିବାର ସେମାନେ ଦେଖିଲେ। ସେଠାର ପତ୍ର ନିଆଯାଇପାରେ ବୋଲି ଭାବିଲେ। ବେଳକୁ ଦେଖିଲେ ଚଢ଼େଇଟିଏ ପତ୍ର ପାଖକୁ ଉଡି ଆସିଲା। ଶୁଖିଲା ପତ୍ରଟିଏ ଥଣ୍ଟରେ ଧରି ପାଖରେ ଥିବା ଗଛ ଉପରକୁ ଉଡିଗଲା। ଶିଷ୍ୟ ଦୁହେଁ ନିରୀକ୍ଷଣ କରି ଦେଖିଲେ ଚଢ଼େଇଟି ତା ନିଜର ବସା ତିଆରି କରୁଥିଲା। ପତ୍ରଟିକୁ ନେଇ ସେ ତାର ବସା ବାନ୍ଧିବା କାମରେ ଲଗାଇ ଦେଲା। ତୁଷାର ଓ ଶିଶିର ଭାବିଲେ, ଏ ସ୍ଥାନରୁ ମଧ୍ୟ

ବର୍ତ୍ତମାନ ଏକ ମୁଖ୍ୟ ଆକର୍ଷଣ। ଆପଣ ତଥା ଆପଣଙ୍କ ସନ୍ତାନ ସନ୍ତତିମାନଙ୍କୁ ପାୱାର ଲିଫ୍ଟିଂ ଗେମ୍ରେ ସାମିଲ କରିବାକୁ ଚାହୁଁଛନ୍ତି, ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ପାୱାର ଲିଫ୍ଟିଂ ଇଣ୍ଟରନ୍ୟାସନାଲ ଚାମ୍ପିଅନସିପ୍ ବ୍ରହ୍ମପଦ ବେହେରାଙ୍କୁ। ଯୋଗାଯୋଗ କରିବାର ନମ୍ବରଟି ହେଲା 9040234396। ପୁଣି ଥରେ ନମ୍ବରଟି ମନେ ରଖନ୍ତୁ 9040234396।

0: ସମାଚାର କଲୁ ବଣପାହାଡ଼ର ଗୀତ କାର୍ଯ୍ୟକ୍ରମରେ ଶୁଣିଲେ କିଷାନ ଗୀତ ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ
1: ଶୁଣେ ସମାଚାର ଶୀତଲ କୁଦ ଇଜାଜତ ନମସ୍କାର।

0: ଆକାଶ ପୁଣି ରାଉରକେଲା ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ପ୍ରଚାର କରୁଛୁ ନାରୀ ମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୌମ୍ୟଶ୍ରୀ ମହାନ୍ତି। ତେବେ କାର୍ଯ୍ୟକ୍ରମଟିକୁ ଆରମ୍ଭ କରିବା ପୂର୍ବରୁ ନେଇଯିବା କିଛି ସମୟର ବିଜ୍ଞାପନ ବିରତି।
1: ଜଲ୍ଦି ଟିକେ ଚିନ୍ତା କର ରାଜୁ, ମୋବାଇଲ ଛାଡେ।
2: ଆରେ ଦିଦି, ବ୍ୟାଙ୍କ ର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ୍ କରୁଛି ଦିଦି।
1: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କ ର ନକଲି ୱେବସାଇଟ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
2: ତ ଠିକ ନମ୍ବର
1: ବ୍ୟାଙ୍କ ର ଅଫିସିଆଲ ୱେବସାଇଟ କିମ୍ବା କାର୍ଡରେ।
2: ତମେ ତ ବଞ୍ଚାଇ ଦେଲ ଦିଦି,
1: କାମରେ ନୁହେଁ।
3: ଆର୍ବିଆଇ କହେ,
4: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ। ହେଇଗଲା ବନ୍ଦୋବସ୍ତ, ତାହାର କୁଟୀର ଫିସ୍ ର ଦେଖା 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି, ସୁଧ କେତେ ଅଛି। ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡିକରୁ ହିଁ ନେ, ଆଉ ଲୋନ୍ ସେତିକି ଯେତିକି ଦରକାର, ତା ବି ଯାଞ୍ଚ କରିକି। ହେଇଗଲା ବନ୍ଦୋବସ୍ତ, ଦରମା ଆଡଭାନ୍ସ ରେ ପଠେଇଛି।
3: ଆର୍ବିଆଇ କହେ,
4: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।

ନମସ୍କାର ଶ୍ରୋତା ଭଉଣୀ, 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରର ନାରୀ ମହଲ କାର୍ଯ୍ୟକ୍ରମର ଆଉ ଏକ ନୂତନ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ଆପଣଙ୍କ ରେଡ଼ିଓ ସାଥୀ ସୌମ୍ୟଶ୍ରୀ। ଶ୍ରୋତା ଭଉଣୀ, ଆମେ ସମସ୍ତେ ଜାଣିଛନ୍ତି ପ୍ରତ୍ୟେକ ମଣିଷଙ୍କ ଜୀବନରେ ସମୟର ମୂଲ୍ୟ ଢେର ବେଶୀ। ଆଜି ଦିନଟି ସରିଗଲା ପରେ ତାହା ଆଉ ପଛକୁ ଫେରେ ନାହିଁ, ସେଥିପାଇଁ ସମୟ ସମ୍ବନ୍ଧରେ ଇଂରାଜୀରେ ଗୋଟିଏ ସୁନ୍ଦର କଥାଟିଏ କୁହାଯାଇଛି, ଟାଇମ୍ ଏଣ୍ଡ ଟାଇଡ୍ ୱେଟ୍ ଫର୍ ନନ୍। ଏହି ଉକ୍ତିରୁ ଜଣାଯାଏ ଯେ ସମୟର ମହତ୍ତ୍ୱ ଆମ ଜୀବନରେ କେତେ ମୂଲ୍ୟବାନ। ଯେଉଁମାନେ ସମୟାନୁବର୍ତ୍ତିତା ସେମାନେ ନିଶ୍ଚିନ୍ତ ଜୀବନରେ ସୁଖ ଭୋଗ କରନ୍ତି, ପ୍ରଶଂସା ମଧ୍ୟ ଅର୍ଜନ କରନ୍ତି। ହଁ ଶ୍ରୋତା ଭଉଣୀ, ଆଜିକାଲିର ସମୟରେ ସବୁକିଛି ଚାଲିଛି, କିନ୍ତୁ ଗୋଟିଏ କଥାର ଅଭାବ ଦେଖାଦେଇଥାଏ, ତାହା ହେଲା ସମୟାନୁବର୍ତ୍ତିତା। ସମୟ ଜ୍ଞାନର ଅଭାବ ଯୋଗୁଁ ଘରେ ବାହାରେ ସଭା ସମିତିରେ ବିଦ୍ୟାଳୟରେ ଗାଡ଼ି ମଟରରେ ମଧ୍ୟ ବ୍ୟତିକ୍ରମ ଦେଖାଦେଇଥାଏ। ସେଥିପାଇଁ ଆମ ସମସ୍ତଙ୍କ ଜୀବନର ପ୍ରଥମ ଓ ପରମ କର୍ତ୍ତବ୍ୟ ହେଉଛି ସମୟକୁ ସମ୍ମାନ ଦେବା। ସେଥିପାଇଁ ଛୋଟ ଛୁଆମାନଙ୍କୁ ମଧ୍ୟ ଆରମ୍ଭରୁ ସମୟର ସଦୁପଯୋଗ ଶିଖାଇବା ତ ନିହାତି ଆବଶ୍ୟକ, ସେ ପରିବାର ମଧ୍ୟରେ ହେଉ ବା ବିଦ୍ୟାଳୟରେ। ଆମ ସମସ୍ତଙ୍କ କର୍ତ୍ତବ୍ୟ ଶିଶୁମାନଙ୍କୁ ସମୟାନୁବର୍ତ୍ତିତା କରାଇବା, ତାହେଲେ ଯାଇ ସେମାନେ ସମୟର ମୂଲ୍ୟ ବୁଝିପାରିବେ ଏବଂ ତାକୁ ସଠିକ୍ କାର୍ଯ୍ୟରେ ଲଗାଇ ନିଜ ଜୀବନକୁ ବା ନିଜ ଭବିଷ୍ୟତକୁ ସୁଖମୟ କରିପାରିବେ। ନିଜେ ସମୟର ସଠିକ୍ ବ୍ୟବହାର କଲେ ଆମେ ଆମ ପିଲାମାନଙ୍କୁ ମଧ୍ୟ ସମୟର ସଠିକ୍ ଶିକ୍ଷା ଦେଇପାରିବା ଏବଂ ବିଦ୍ୟାଳୟ ଜୀବନରେ ସମୟାନୁବର୍ତ୍ତିତା ହେଲେ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଜୀବନରେ ସମୟର ଜ୍ଞାନ ରହିଥାଏ। ଅଳସୁଆ ନ ହୋଇ ଏବଂ ଦୃଢ଼ ମନୋବଳ ରହି ସମୟାନୁବର୍ତ୍ତିତା ହେଲେ ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ ଏବଂ ଆମ ଦେଶର ମଧ୍ୟ ଉନ୍ନତି ହେବ।

0: ତେବେ ଶ୍ରୋତା ଭଉଣୀ, ଆସନ୍ତୁ ଆଜିର ଆମର ନାରୀ ମହଲ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ସଠିକ୍ ସମୟାନୁବର୍ତ୍ତିତା କିପରି କରାଇବା ବା ମାନସିକ ସ୍ତରରେ ତାଙ୍କୁ ସମୟର ଜ୍ଞାନ କିପରି ଦେଇପାରିବା ଏହି ବିଷୟବସ୍ତୁ ଉପରେ ଏକ ଆଲୋଚନା ଆଜିର ଆମର ଅତିଥି ଶ୍ରୀମତୀ ଜୟଶ୍ରୀ ସାବତଙ୍କ ସହିତ।
1: ମ୍ୟାଡ଼ାମ୍ ନମସ୍କାର।

0: ନମସ୍କାର
1: ମ୍ୟାଡ଼ାମ, ଆପଣଙ୍କୁ ଆମ ନାରୀ ମହଲ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
0: ଧନ୍ୟବାଦ ସୌମ୍ୟା।
1: ତେବେ ମ୍ୟାଡ଼ାମ, ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁ ଆଡ଼କୁ ତ ଆମେ ଯିବା।
0: ଆଜ୍ଞା,
1: ତା ପୂର୍ବରୁ ମ୍ୟାଡ଼ାମ ଆପଣଙ୍କ ପରିଚୟଟି ଆମ ଶ୍ରୋତା ଭଉଣୀମାନଙ୍କୁ ଜଣାଇ ଦେବେ।
0: ମୋ ନାଁ ଜୟଶ୍ରୀ ସାବତ, ମୁଁ ରାଉରକେଲା ଛେଣ୍ଟ କଲୋନୀରେ ରୁହେ। ମୁଁ ଜଣେ ସ୍କୁଲ ଶିକ୍ଷୟତ୍ରୀ।
1: ତେବେ ମ୍ୟାଡ଼ାମ, ଆଜିର ଆମର ନାରୀ ମହଲର ଏହି ବିଶେଷ କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି, ପିଲାମାନଙ୍କୁ ସଠିକ୍ ସମୟାନୁବର୍ତ୍ତିତା କରିବାର ଉପାୟ କ'ଣ, ବା କିପରି ଆମେ ତାଙ୍କୁ ଛୋଟବେଳୁ ସମୟାନୁବର୍ତ୍ତିତା କରିପାରିବା ବା ସମୟର ଜ୍ଞାନ ତାଙ୍କୁ ଦେଇପାରିବା। ତେବେ ମ୍ୟାଡ଼ାମ, ପ୍ରଥମେ ଆମକୁ କୁହନ୍ତୁ ଯେ ପିଲାମାନଙ୍କ ପାଇଁ ସଠିକ୍ ଶିକ୍ଷାର ଆବଶ୍ୟକତା କେତେ ବର୍ତ୍ତମାନ ସମୟରେ?
0: ବର୍ତ୍ତମାନ ସମୟରେ ତ ପିଲାମାନଙ୍କ ପାଇଁ ସଠିକ୍ ଶିକ୍ଷାର ଆବଶ୍ୟକତା ବହୁତ ଅଧିକ ଅଛି। ଆଜିକାଲି ପିଲାମାନଙ୍କୁ ସମୟାନୁବର୍ତ୍ତିତା କରିବା ବହୁତ ଜରୁରୀ ହୋଇଗଲାଣି, କାରଣ ପିଲାମାନଙ୍କର ଯେଉଁ ଶିକ୍ଷାଟା, ସେମାନେ ଯେପର୍ଯ୍ୟନ୍ତ ସ୍କୁଲ ନ ଯାଇଥିବେ, ସମୟ ବିଷୟରେ ସେମାନେ କ'ଣ ଜିନିଷଟା, ସମୟ କ'ଣ ସେମାନେ ଜାଣନ୍ତିନି, ତାକୁ କେମିତି ଉପାୟରେ ସମୟଟାକୁ ଉପଯୋଗ କରିବେ ସେ ବିଷୟରେ ତାଙ୍କର ଜ୍ଞାନ ନଥାଏ। ସମୟ ୱାର୍ଡ଼ ଯେଉଁ ଶବ୍ଦଟି, ସେ ବିଷୟରେ ଜାଣିବା ପାଇଁ ଫାଷ୍ଟ ଛୋଟ ଛୁଆ ଧୀରେ ଧୀରେ 3 ବର୍ଷରୁ ସେମାନେ ଜାଣିବା ଆରମ୍ଭ କରିଦିଅନ୍ତି। ପ୍ରଥମେ ସବୁ ଜିନିଷ ଘରୁ ସେମାନେ ଶିକ୍ଷା ଲାଭ କରନ୍ତି, କାହିଁକି ନା ସବୁ ଛୁଆଙ୍କର ଆଇଡିଆଲ ହେଉଛନ୍ତି ତାଙ୍କ ପ୍ୟାରେଣ୍ଟସ୍। ପ୍ୟାରେଣ୍ଟସ୍ ମାନେ ପ୍ୟାରେଣ୍ଟସ୍ ଭିତରେ ବାପା ମା ଆସିବେ ଆଗେ, ତ ସେମାନେ ହେଉଛନ୍ତି ତାଙ୍କ ଆଦର୍ଶ। ସେଥିପାଇଁ ସେମାନେ ଆଗେ ତାଙ୍କଠୁ ଶିକ୍ଷା କରନ୍ତି। ଯେବେ ବାପା ମା ସକାଳୁ ଛୁଆଟାକୁ ଉଠେଇକି କହିବେ କି ସ୍କୁଲ ସମୟ ହୋଇଗଲାଣି, ସମୟ ଶବ୍ଦଟା ତାଙ୍କ ମୁଣ୍ଡ ଭିତରେ ଯେତେବେଳକୁ ଆସିବ, ତାପରେ ସେମାନେ ଧୀରେ ଧୀରେ ଯେତେବେଳେ ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ସମୟ ବିଷୟରେ ଜାଣିକି ତାକୁ ଉପଯୁକ୍ତ ସମୟରେ ଉପଯୁକ୍ତ କାମଟା କରିବା ଶିଖନ୍ତି।
1: ତ ମ୍ୟାଡ଼ାମ, ବର୍ତ୍ତମାନ ଆପଣ ଯେଉଁ କହିଲେ ଯେ ପିଲାମାନଙ୍କୁ ଛୋଟବେଳୁ ହିଁ ଘରୁ ବି ତାଙ୍କୁ ସମୟର ଜ୍ଞାନଟା ଦିଆଯାଇଥାଏ, ତ ବର୍ତ୍ତମାନ କୁହନ୍ତୁ ଯେ ଯେଉଁ ପିଲାମାନଙ୍କୁ ସଠିକ୍ ସମୟାନୁବର୍ତ୍ତିତା କରିବାର ଉପାୟଟି କ'ଣ, ବା ତା ପାଇଁ କ'ଣ ସବୁ ମୌଳିକ ଶିକ୍ଷା ଦରକାର, ବା କେଉଁ ବୟସରୁ ଆମେ ତାଙ୍କୁ ସେ ଶିକ୍ଷା ଦେଇପାରିବା?
0: ମୌଳିକ ଶିକ୍ଷା ତ ସେମାନେ ପ୍ରଥମ ଘରୁ ଶିଖିବେ, ମାନେ ଘରୁ ତାଙ୍କଠୁ ଯେଉଁମାନେ ବଡ଼ ବଡ଼ ଭାଇ ଭଉଣୀ ବାପା ମା ଜେଜେବାପା ଜେଜେମା ବଡ଼ବାପା ବଡ଼ମା ସମସ୍ତଙ୍କଠୁ ସେମାନେ ଦେଖି ଦେଖି ଫାଷ୍ଟ ଶିଖିବେ। ସେଇ ଶିକ୍ଷାଟା ସେମାନେ କେତେ ଶିଖିବେ ସେ ଜିନିଷଟା ସବୁବେଳେ ଗାଇଡ଼ଲାଇନରେ ରହିବା ଦରକାର। ତାଙ୍କୁ ସବୁବେଳେ ଗାଇଡ଼ରେ, ହଁ ଏଇଟା ଏଇ ଟାଇମ୍ରେ କର, ସେଇଟା ସେଇ ଟାଇମ୍ରେ କରାଯାଏ, ଏମିତି ସବୁ ଶିକ୍ଷା ଦିଆଯିବ। ଦ୍ୱିତୀୟତଃ ହେଉଛି ସବୁ ଛୁଆ ଘର ଭିତରୁ ଯେଉଁ ଜିନିଷଟା ଶିଖନ୍ତି, ସେଇ ଜିନିଷଟା ତାଙ୍କର ଯେଉଁ ଛୋଟବେଳୁ ଧୀରେ ଧୀରେ ଯେଉଁ ଡେଭଲପ୍ ଏଜ୍ଟା ଥାଏ, ସେମାନେ ନୂଆ ନୂଆ ଜିନିଷ ଶିଖନ୍ତି, ସେଇ ଜିନିଷଟା ଜଲ୍ଦି ଶିଖିଯାଆନ୍ତି। ସକାଳୁ ଉଠିବାଠୁ ନେଇ ରାତିରେ ବିଛଣାକୁ ଯିବା ପର୍ଯ୍ୟନ୍ତ ସେଇ ସମୟରେ ସେମାନେ ସବୁବେଳେ ଦେଖନ୍ତି କ'ଣ ଘର ଲୋକ କ'ଣ କରୁଛନ୍ତି, ସେଇ ଜିନିଷଟାକୁ ସେମାନେ ଆଗେ ନିଜେ ଶିଖିଯାଆନ୍ତି। ତେଣୁ ସେମାନେ ଯଦି ଭଲ କଲେ, ଛୁଆ ଭଲ କରିବେ, ତାପରେ ରହିଲା ସ୍କୁଲ ଯିବା ପରେ। ସ୍କୁଲ ଯିବା ପରେ ସେମାନେ ଅଧିକା ଆହୁରି ବାହାରେ ଭଲ ଜିନିଷଟା ବହୁତ ଜିନିଷ ଶିଖନ୍ତି, ଟାଇମ୍ ମ୍ୟାନେଜମେଣ୍ଟଟା, ଯେଉଁଟା ଆମେ ଇଂଲିଶରେ ସେଇଟା ଟାଇମ୍ ମ୍ୟାନେଜମେଣ୍ଟ କହୁଛୁ, ସମୟାନୁବର୍ତ୍ତିଟା ଯେଉଁଟା ଆମେ ପଞ୍ଚୁଆଲିଟି କହୁଛୁ। ଟାଇମ୍ ମ୍ୟାନେଜମେଣ୍ଟ କଲେ ପଞ୍ଚୁଆଲିଟିଟା ରୁହେ, ସମୟର ସଦୁପଯୋଗତା।
1: ତ ମ୍ୟାଡ଼ାମ, ଏଇଟା ତ ରହିଲା ଉପାୟ କ'ଣ, ବର୍ତ୍ତମାନ କୁହନ୍ତୁ ଯେ ସମୟର ଜ୍ଞାନ ରହିବା ପିଲାମାନଙ୍କ ଭବିଷ୍ୟତ ପାଇଁ କେତେ ଦରକାର, ବା ସେମାନଙ୍କ ଭବିଷ୍ୟତକୁ ଉଜ୍ଜଳ କରିବା ପାଇଁ ସମୟର ଜ୍ଞାନ କେତେ ଆବଶ୍ୟକତା?
0: ଯେଉଁ କହନ୍ତି ସମୟ ସାଙ୍ଗରେ ତାଳ ଦେଇ ଚାଲ, ନହେଲେ ପଛରେ ରହିଯିବ, ଏଇଟା ସବୁ ବଡ଼ ବଡ଼ ମାନେ ବି କହି ଆସୁଛନ୍ତି ଆଜି, କାହିଁକିନା ସମୟ କାହାକୁ ଅପେକ୍ଷା କରେ ନାହିଁ। ଯେଉଁ ସମୟରେ ଯେଉଁ ଜିନିଷଟା ପିଲାମାନଙ୍କର କରିବା କଥା, ଯଦି ସେହି ସମୟରେ ସେହି କାମଟା ନ କରିବେ, ତାହେଲେ ସମୟ ତ ଅପେକ୍ଷା କରିବନି ନା। ତେଣୁ ସମୟ ସହିତ ତାଳ ଦେଇ ଚାଲିଲେ ପିଲା ଆଗକୁ ଯିବ, ଭଲ ବି ଶିଖିବ, ନୂଆ ନୂଆ ଜିନିଷ ବି ଶିଖିବ, ବହୁତ ଜ୍ଞାନ ବି ହେବ, ଆଉ ସମୟର ସଦୁପଯୋଗ କେମିତି କରାଯାଏ ଧୀରେ ଧୀରେ ସିଏ ବୟସ ଅନୁସାରେ ବି ଶିଖିଯିବ। ପ୍ରଥମ ହେଉଛି ଆମେ ସକାଳୁ ଉଠିବା। ଆମେ ଯଦି ପ୍ୟାରେଣ୍ଟସ୍ ବାପା ମା ଆମେ ଯଦି ଲେଟ୍ରେ ଉଠିବା, ଛୁଆ ବି ଲେଟ୍ରେ ଉଠିବ, ତ ସବୁ କାମ ଆମର ଲେଟ୍ ଲେଟ୍ ହୋଇଚାଲିବ। ତ କିନ୍ତୁ ସେମାନେ ବୁଝୁନାହାନ୍ତି କି ସମୟ କ'ଣ, ସଦୁପଯୋଗ କ'ଣ, କାହିଁକି ନା ଆଗକୁ ଆଗକୁ ଏବେ ଯେତିକି କମ୍ପିଟିସନ୍, ମାନେ ଏବେ ସବୁ କ୍ଷେତ୍ରରେ, ଚାହେ ଚାକିରି କ୍ଷେତ୍ରରେ ହେଉ, ଚାହେ ପଢ଼ା କ୍ଷେତ୍ରରେ ହେଉ, ସବୁ କ୍ଷେତ୍ରରେ କମ୍ପିଟିସନ୍ ବହୁତ, କି ସବୁ ପିଲା ଚାହାନ୍ତି ମୁଁ କେମିତି ଆଗେ କରିବି, ଭଲ କରିବି। କିନ୍ତୁ ସେ ଆଗେ ଭଲ କରିବା ପାଇଁ ସେତିକି ମେହନତ ଦରକାର। ଯଦି ସମୟର ପ୍ରପର୍ ୟୁଟିଲାଇଜ୍ କରିବେ କି ସଦୁପଯୋଗ କରିବେ, ତାହେଲେ ସେମାନେ ଭଲ କ୍ଷେତ୍ରରେ ଯାଇକି ଭଲ ନାଁ କମାଇ ପାରିବେ। ଆଉ ଯଦି ସମୟ ସହିତ ସେମାନେ ଧୀରେ ଧୀରେ ତାଳ ଦେଇକି ଆଗକୁ ଆଗକୁ ନ ବଢ଼ିବେ ତାହେଲେ ସେମାନେ ବି ପଛରେ ରହିଯିବେ। ପରେ ଯେତେବେଳେ ସେମାନେ ଏଇଟା ଅନୁଭବ କରିବେ କି ହଁ ମୁଁ ଏଇଟା କରିଥିଲେ, ମୁଁ ବହୁତ ଟାଇମ୍ ୱେଷ୍ଟ କଲି, ବହୁତ ସମୟକୁ ନଷ୍ଟ କଲି, କିନ୍ତୁ ଯଦି ସେହି ସମୟରେ ମୁଁ ଏଇଟା କରିଥାନ୍ତି ଏଇ କାମଟା ମୋର ଆଜି ବହୁତ ଭଲ ହୋଇଥାନ୍ତା। କିନ୍ତୁ ସେତେବେଳେ ତ ସମୟ ଆଉ ଫେରି ପାଇବେନି ନା, ଯେଉଁଟା ପଳେଇ ଯାଇଛି ପଳେଇ ଯାଇଛି। ସେଥିପାଇଁ କୁହନ୍ତି ସମୟ ସହିତ ଯଦି ସଦୁପଯୋଗ କରିବା ଛୋଟବେଳୁ ଶିଖିବେ ସେଇ ଅଭ୍ୟାସଟା ସେମାନେ ବଡ଼ ହେବା ପର୍ଯ୍ୟନ୍ତ ରହିବ, ତ ସେଇଟା ତାଙ୍କର ଭବିଷ୍ୟତ ପାଇଁ ବହୁତ କାମ ଦେବ। ଚାହେ ଚାକିରି କ୍ଷେତ୍ରରେ ବି ସେମାନେ ଭଲ ନାଁ କରିବେ, କାହିଁକିନା ଯେତିକି ଛୋଟବେଳୁ ଶିଖି ଶିଖି ଯେଉଁ ଶିକ୍ଷାଟା ଆସିଥାଏ ସେଇ ଶିକ୍ଷାଟା ଯଦି ପୁରା ଡେଲି ଲାଇଫ୍ରେ ପୁରା ବଡ଼ ହେବା ତ ପର୍ଯ୍ୟନ୍ତ ରଖିପାରିବେ ତାହେଲେ ସେମାନଙ୍କର ଯେଉଁ ଭବିଷ୍ୟତରେ ଯେଉଁ ବଡ଼ ମଣିଷ ହେବା ପାଇଁ ଆଶା ଥାଏ, ଯେଉଁ ଆମେ ଇଂଲିଶରେ କହୁଛୁ ଏମ୍ ଅଫ୍ ଲାଇଫ୍, ତ ସେଇଟା ତାଙ୍କର ସେମାନେ ତାଙ୍କର ଏମ୍ରେ ପହଞ୍ଚି ପାରିବେ।
1: ତେବେ ମ୍ୟାଡ଼ାମ୍, ଏଇ ଯେଉଁ ସମୟାନୁବର୍ତ୍ତିତା କରିବାକୁ ପିଲାଙ୍କୁ କହିଲେ ଯେ ସମୟାନୁବର୍ତ୍ତିତା ହେବା ଦରକାର, ସମୟର ଜ୍ଞାନର ଶିକ୍ଷା ଦେବା ପାଇଁ ହେଲେ କେଉଁ କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେଇକି ତାଙ୍କୁ ଏସବୁ ଶିଖିବାକୁ ପଡ଼ିବ, ବା ଆମେ କାହାର ଉଦାହରଣ ତାଙ୍କୁ ଦେଇପାରିବା ଛୁଆମାନଙ୍କୁ ଶିକ୍ଷା ଦେବା ପାଇଁ?
0: ପିଲାମାନେ ତ ସେମାନେ ସବୁବେଳେ ତାଙ୍କ ବାପା ମାଆଙ୍କୁ ଆଦର୍ଶ ମନେ କରନ୍ତି, କାହିଁକିନା ସେମାନେ ଛୁଆବେଳୁ ତାଙ୍କ ବାପା ମାଆ ସହିତ ବେଶୀ ଆଟାଚମେଣ୍ଟ ରୁହନ୍ତି। ଆମ ପାଇଁ ଆମ ପ୍ୟାରେଣ୍ଟସ୍ ହେଉଛନ୍ତି ଆଦର୍ଶ, ଆମେ ଆମ ପ୍ୟାରେଣ୍ଟସ୍ଠୁ ଫାଷ୍ଟ ଜ୍ଞାନ ଶିକ୍ଷା କରୁ। ଯେଉଁ ଛୋଟବେଳୁ ଶିକ୍ଷା ଦିଆଯାଏ ସମୟ ବଡ଼ ମୂଲ୍ୟବାନ, ତ ସେ ମୂଲ୍ୟବାନ ଆଉ ସମୟ ସେଇ ଯେଉଁ ଦୁଇଟା ଶବ୍ଦର ମିନିଂଟା ଆମେ ପ୍ୟାରେଣ୍ଟସ୍ ହିଁ ଛୁଆଙ୍କୁ ବୁଝେଇବା। ତାପରେ ସେମାନଙ୍କର ଆସୁଛି ଉଦାହରଣ ଆମେ କାହାର ଦେବା, ଆମ ମାନେ ପରିବେଶ ଭିତରେ ଆମେ ଯେଉଁ ଜିନିଷଟା ଦେଖୁଥିବୁ, ଗୋଟେ ଜିନିଷ ଜଣେ ସମୟାନୁବର୍ତ୍ତିତା ଅନୁସାରେ କେତେ ଆଗକୁ ଯାଇଛି, ଆମେ ଘର ଭିତରେ ବି ଜଣେ ଯଦି ବହୁତ ଆଗକୁ ଯାଇଥିବ ତା ଟାଇମ୍ରେ ସେ ସବୁ କାମ କରୁଥିବ, ସବୁ କିଛି ଡିସିପ୍ଲିନ୍ ପୁରା ଥିବ, ତ ଆମେ ତାର ଉଦାହରଣ ବି ଆଉ ଜଣକୁ ଦେଇପାରିବୁ, ଦେଖ ତାଠୁ କିଛି ଶିଖ, ସେ ଦେଖ କେତେ ସକାଳୁ ଉଠି ତା କାମ ସାରି ପାଠ ପଢ଼ି ତାର ରିଜଲ୍ଟ ଭଲ କରୁଛି ସବୁଥିରେ, ତ ସେ ଜଣେ ଜଣଙ୍କଠୁ ଦେଖିକି ବି ଶିଖିପାରିବ, ଆମେ ଉଦାହରଣ ସେଇଟା ବି ଦେଇପାରିବା। କିମ୍ବା ଆଉ ଗୋଟେ ଉଦାହରଣ ହେଉଛି ଆମେ ଘଡ଼ି ଦେଖାଇପାରିବା, ଘଡ଼ିରେ ଯେଉଁ ଘଣ୍ଟା କଣ୍ଟା ମିନିଟ୍ କଣ୍ଟା ସେକେଣ୍ଡ କଣ୍ଟା ରହୁଛି, ତିନିଟା କଣ୍ଟା ରହୁଛି, ଯେତେବେଳେ ଘଣ୍ଟା କଣ୍ଟା ସେକେଣ୍ଡ କଣ୍ଟାଟା ସ୍ପିଡ଼ଲି ଚାଲୁଛି ସେତେବେଳେ ବି ତାକୁ ଶିଖାଇ ଦେଇପାରିବା, ଦେଖ ଜଣେ ଯଦି ସ୍ପିଡ଼ ଯାଉଛି ତା ପଛେ ପଛେ ଆଉ ଦୁଇ ଜଣ ୱେଟ୍ କରୁନାହାନ୍ତି, ସେମାନେ ବି ତାଙ୍କ ସାଙ୍ଗରେ ଚାଲିଛନ୍ତି, ଚାଲିଛନ୍ତି ବୋଲି ସମୟଟା ଆଗକୁ ଆଗକୁ ଚାଲିଛି। ଯଦି ଗୋଟେ କଣ୍ଟା ଯଦି ରହିଯିବ ତାହେଲେ ଆମର ଟାଇମ୍ ଆଗକୁ ଯାଇପାରିବନି, କିନ୍ତୁ ସିଏ କାହା ପାଇଁ ଅପେକ୍ଷା କରେ ନାହିଁ, ଜଣେ ଚାଲିଲା ମାନେ ତା ପଛେ ପଛେ ଅନୁସରଣ କରି କରି ଅନ୍ୟ ଦୁଇ କଣ୍ଟା ବି ଚାଲିଛନ୍ତି। ତୃତୀୟତଃ ହେଉଛି ପିଲାମାନଙ୍କୁ ଖାଲି ପାଠ ନୁହେଁ, ପାଠ ସହିତ କିଛିଟା ଆମର ଯେଉଁ ଧାର୍ମିକ ଜିନିଷ ହେଉ କିମ୍ବା ମହାପୁରୁଷମାନଙ୍କର କାହାଣୀ ଏସବୁ ତାଙ୍କୁ ବି ଶୁଣାଇବା ଦରକାର। ସେଇ ଯେଉଁ ମହାପୁରୁଷ ହେଉ କି ମହାଜ୍ଞାନୀ ବ୍ୟକ୍ତି ଯାହା ବିଷୟରେ ତାକୁ ଆମେ ବୁଝେଇବା, ସେମାନେ କେମିତି ଏତେ ବଡ଼ ମଣିଷ ହେଲେ ସେଇ ଜିନିଷଟା ତାଙ୍କ ଯଦି ଶିକ୍ଷା ଦିଆଯିବ ତ ସେମାନେ ବି ଜାଣିବେ କି ହଁ ମୋତେ ବି ଏମିତି କରିବାର ଅଛି। ଯେମିତି କାହାର କିଏ ଇନ୍ସପାୟାର କରିବା, ଯେଉଁଟା ଆମେ ଇଂଲିଶରେ କହୁଛୁ ଇନ୍ସପାୟାର କରିବା, ତ ସେଇ ଜିନିଷଟା ବି ସେମାନେ ଶିଖିବେ କି ହଁ ମୋତେ କିଛି ବଡ଼ ମଣିଷ ହେବାର ଅଛି, ମୋ ନାଁ ମୋ ନିଜର ଆଇଡେଣ୍ଟି ମୁଁ ବାହାର କରିବି, ତ କିଛିଟା ଭଲ ଜିନିଷ ସେମାନେ ବି ତାଙ୍କଠୁ ଅନୁସରଣ କରିବେ।
1: ତେବେ ମ୍ୟାଡ଼ାମ୍, ଆପଣଙ୍କ ହିସାବରେ ପିଲାମାନଙ୍କୁ ସମୟାନୁବର୍ତ୍ତିତା କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବାପା ମାଆଙ୍କର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ରହିଥାଏ?
0: ଗୁରୁତ୍ୱପୂର୍ଣ୍ଣ ତ ବହୁତ, ଯେପର୍ଯ୍ୟନ୍ତ ଘରେ ଯେତିକି ସମୟ ଯେତିକି ବୟସ ପର୍ଯ୍ୟନ୍ତ ଛୁଆ ଘରେ ରୁହନ୍ତି ସେମାନେ ଘରେ ବାପା ମାଆଙ୍କୁ ଅନୁସରଣ କରନ୍ତି, ତେଣୁ ବାପା ମାଆଙ୍କର ମାନେ ଛୋଟ ଛୋଟ ଶବ୍ଦ ବି ସେମାନେ ଅନୁସରଣ କରନ୍ତି, କେମିତି କଥାବାର୍ତ୍ତା କରୁଛନ୍ତି, ସେମାନେ କେମିତି ବସୁଛନ୍ତି, ବ୍ୟବହାର ଦେଖାଉଛନ୍ତି, ସେ ଜିନିଷଟା ବି ପିଲା ବାପା ମାଠୁ ଶିଖନ୍ତି। କିନ୍ତୁ ସ୍କୁଲ ଗଲା ପରେ ସେମାନେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଯେଉଁ କ୍ଲାସ୍ରେ ତାଙ୍କର ସବୁ ଜିନିଷଟାକୁ ଅନୁସରଣ କରନ୍ତି, ସେଥିପାଇଁ ତାଙ୍କ ପାଇଁ ଟାଇମ୍ରେ ଏଇ ଟାଇମ୍ରେ ଉଠି ଆସିକି ସ୍କୁଲରେ ବେଳେବେଳେ ପିଲା ସ୍କୁଲରେ ଡେରିରେ ପହଞ୍ଚନ୍ତି, କ'ଣ ପାଇଁ ଡେରିରେ ପହଞ୍ଚିଲ ନା ଆଜି ମମି ଉଠାଇଲେନି, ମମି ଉଠାଇଲେନି, ତା ମାନେ କ'ଣ ଛୁଆ ଜାଣୁନି କି ମୋତେ ଟାଇମ୍ରେ ସ୍କୁଲରେ ପହଞ୍ଚିବାର ଅଛି, ସିଏ ଜାଣୁଛି କି ମୋତେ ମୋ ମମି ପାପା ସ୍କୁଲରେ ଟାଇମ୍ରେ ପହଞ୍ଚାଇବେ, ମୋତେ ଯିବାର ଅଛି ବୋଲି ତାର ସେ ପର୍ଯ୍ୟନ୍ତ ଜ୍ଞାନ ଆସିନଥାଏ। ଯଦି ସେତିକି ଜ୍ଞାନ ଆସିବ ସେ ସମୟରେ ଆପେ ଉଠିବ, ସେଇ ଜ୍ଞାନଟା ଆସିବା ପାଇଁ ଟିକେ ବୟସ ଦରକାର, 8 ବର୍ଷ, 3 ବର୍ଷରୁ 8 ବର୍ଷ ପର୍ଯ୍ୟନ୍ତ ଧୀରେ ଧୀରେ ସେମାନଙ୍କର ଆସିଯିବ। ତ ସେଥିପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ସେଇ ଜିନିଷ ପିଲାମାନଙ୍କୁ ଶିଖିବା କଥା, ଠିକ୍ ଅଛି ଆଜି ଲେଟ୍ ହେଇଗଲା ତାଙ୍କ ଉପରେ ନ ରାଗି ତାଙ୍କୁ ଜିନିଷଟାକୁ ପଜିଟିଭଲି ତାଙ୍କୁ ଶିଖାଇବାର ଅଛି କି ଆଜି ଲେଟ୍ ହୋଇଗଲା, କାଲି ଆଉ 10 ମିନିଟ୍ସ ଆଗରୁ ଉଠିବ, 10 ମିନିଟ୍ ଆଗରୁ ଉଠିଲେ ସ୍କୁଲରେ ସମୟରେ ପହଞ୍ଚିଯିବ। ତାମାନେ କ'ଣ, ଏଇଥିରୁ ବି ସମୟାନୁବର୍ତ୍ତୀଟା ସେ ଶିଖିଲା, ତ ସେଇଥିରେ ବି ସମୟର ଜ୍ଞାନଟା ତାଙ୍କ ମୁଣ୍ଡରେ ଧୀରେ ଧୀରେ ସେଇଟା ପଜିଟିଭଲି ଆସିବ।
1: ଏଇଭଳିଆ ସେମାନେ ଜାଣିବେ।

0: ସମୟଟି ଆମ ଜୀବନରେ କେତେ
1: କେତେ
0: ମୂଲ୍ୟବାନ
1: ମୂଲ୍ୟବାନ
0: ତ ମ୍ୟାଡ଼ାମ ବର୍ତ୍ତମାନ କୁହନ୍ତୁ ଯେ ବର୍ତ୍ତମାନର ଆଧୁନିକ ସମାଜ ଯେ ଯେଉଁ ପ୍ରତିଯୋଗିତା ସମାଜ ଯେଉଁଟା ଆମେ କହୁଛେ ଯେଉଁଟା କମ୍ପିଟିସନ୍ ପିଲାମାନଙ୍କ ଭିତରେ ବହୁତ ଦେଖିବାକୁ ଆଜିକାଲି ବହୁତ କମ୍ପିଟିସନ୍ ରହୁଛି ସ୍କୁଲରେ ହେଉ ଖେଳରେ ହେଉ ସବୁଥିରେ ତେବେ ବର୍ତ୍ତମାନର ଏଇ ପ୍ରତିଯୋଗିତା ସମାଜରେ ଗୋଟେ ପିଲାକୁ ସୁନାଗରିକ ହେବାକୁ ବା ନିଜ ଗୋଡ଼ରେ ନିଜେ ଛିଡ଼ା ହେବାକୁ ସମୟାନୁବର୍ତ୍ତିତ ହେବା କେତେ ଜରୁରୀ ବା କେତେ ଆବଶ୍ୟକ
2: ବହୁତ ଜରୁରୀ ସମୟାନୁବର୍ତ୍ତିଟା ଆକ୍ଚୁଆଲି ଲାଇଫ ପ୍ରଥମ ଶିକ୍ଷା ସମୟ ଅନୁସାରେ ଧୀରେ ଧୀରେ ସେମାନେ ଆଗକୁ ବଢ଼ନ୍ତି ଆଉ ଟିକିଏ ବଡ଼ ହେଲା ପରେ ସମୟକୁ ଯଦି ସେମାନେ ପ୍ରପର୍ ୟୁଟିଲାଇଜ୍ ନ କରିବେ ଟାଇମ୍ରେ ସବୁ ଜିନିଷ କମ୍ପିଟିସନ୍ ଯୁଗ ଯେଉଁଟା ଆମେ କହୁଛୁ ଏବେ ପ୍ରତିଯୋଗିତାର ସମୟ ଏବେ କମ୍ପିଟିସନ୍ ବହୁତ ହୋଇଗଲାଣି କାରଣ ଲୋକ ସଂଖ୍ୟା ଅଧିକ ହେଲେ କମ୍ପିଟିସନ୍ ଅଧିକ ହେବ ତ ସେଇ ଜିନିଷଟା ସେମାନଙ୍କ ମନରେ ଆସିବ କାହିଁକି ମୋର କମ୍ ହୋଇଗଲା ତ ସେଇ ଯେଉଁ ପ୍ରଶ୍ନଟି ତାଙ୍କର ମନରେ ଆସୁଛି ସେଇଟା ସେମାନେ ଖୋଲିକି ଶିକ୍ଷକ ଶିକ୍ଷୟତ୍ରୀ ହେଉ କିମ୍ବା ବାପା ମା ହେଉ କିମ୍ବା ଘରେ ବଡ଼ ଭାଇ ଭଉଣୀ ଏଲ୍ଡର୍ସ ଯେଉଁମାନେ ଅଛନ୍ତି ସେମାନଙ୍କୁ ବି ଯଦି କହିବେ ତ ସେମାନେ ଯେଉଁ ପ୍ରଶ୍ନର ଉତ୍ତର ତାଙ୍କ ନିଜ ପାଖରେ ନଥିବ ସେମାନେ ବଡ଼ମାନଙ୍କଠୁ ପାଇପାରିବେ ତ କି ହଁ ଏବେ ତୋ ଏଇ ଜିନିଷଟାରେ ଏତିକି କମା ତୁ ଆଉ ଟିକେ ମେହନତ କର ଦେଖିବୁ ଆରଥର ତାଠୁ ଅଧିକ ନିଶ୍ଚୟ ଆସିବ ମନ ଦୁଃଖ କର ସେଇଠି ତାଙ୍କୁ ଏନକରେଜ୍ କରାଅ କେବେ ବି ଡିସକରେଜ୍ କରାଉନି କି ହଁ ଗଲା ଥର ତ ଏତିକି ରଖିଥିଲୁ ଏଥର ଏତିକି ରଖିଲୁ କିନ୍ତୁ ସେ ଜିନିଷ କେବେ ବି ପିଲାଙ୍କୁ କରିବା କଥା ନୁହେଁ ଆଉ କୌଣସି ପିଲା ସହିତ ଆଉ ଗୋଟେ ପିଲାକୁ ଉଦାହରଣ ଦେବେନି କି ହଁ ସେ ପିଲାଟା ଏମିତି କଲା ତୁ କରିପାରିଲୁନୁ କାହିଁକିନା ସେଥିରେ ତାଙ୍କର ଯେଉଁ ଡିସକରେଜ୍ ହୋଇଯାଆନ୍ତି ଯେଉଁଟାକି ତାଙ୍କର ମନ ବି ଥିଲେ କି ହଁ ସେଇଟା କରିପାରନ୍ତିନି ତେଣୁ ସେମାନଙ୍କୁ ସବୁବେଳେ ହଁ ଏଥର କରୁନୁ ଆର୍ଥର ନିଶ୍ଚୟ କରିବୁ ଯେତିକି ପରିଶ୍ରମ କରିବ ପରିଶ୍ରମର ଫଳ ଅଟୋମେଟିକ୍ ମିଳେ ତେଣୁ ସେମାନଙ୍କୁ ସବୁବେଳେ ଏନକରେଜ୍ କରିକି ଭବିଷ୍ୟତ କେମିତି ଆଗକୁ ଯିବେ ସେ ଜିନିଷଟା ଶିଖେଇବା ଦରକାର ଆଉ ଗୋଟେ ଜିନିଷ ହେଉଛି ସମୟ ଅନୁସାରେ ଖାଇବା ଏବଂ ଶୋଇବା ସେଇ ଦୁଇଟା ଜରୁରୀ ପିଲାମାନଙ୍କ ପାଇଁ କାରଣ ସେଇ ଦୁଇଟା ଠିକ୍ ରହିଲେ ପିଲାମାନଙ୍କର ସ୍ୱାସ୍ଥ୍ୟ ଠିକ୍ ରହିବ ସ୍ୱାସ୍ଥ୍ୟ ଯେତେବେଳେ ଠିକ୍ ରୁହେ ଆମର ଯେଉଁ ମସ୍ତିଷ୍କଟା ସବୁଥିରେ ଭଲ କାମ କରିବା ପାଇଁ ଆମକୁ ଇଣ୍ଡିକେଟ୍ କରେ ଯଦି ଆମ ସ୍ୱାସ୍ଥ୍ୟଟି ଭଲ ନ ରହିବ ଇଆଡ଼ୁ ସିଆଡ଼ୁ ଖାଇଦେଲୁ ଲେଟ୍ ନାଇଟ୍ରେ ଶୋଇବୁ ତ ସେଥିରେ କ'ଣ ହୁଏ ସ୍ୱାସ୍ଥ୍ୟ ପ୍ରତି ଅବହେଳା ହେଲାରୁ ଆମର ମସ୍ତିଷ୍କଟା ବି ପ୍ରପର୍ଲି କାମ କରେନି ସେଥିପାଇଁ ପିଲାମାନଙ୍କର ଯେଉଁ ସ୍ମରଣ ଶକ୍ତି କମିଯାଏ ସେମାନେ ଯେତେ ପରିଶ୍ରମ କଲେ ବି ଅନ୍ୟ ପିଲାଙ୍କଠୁ ଆଗକୁ ଯିବାକୁ ଚାହିଁଲେ ବି ଟିକେ ରହିଯାଆନ୍ତି ତେଣୁ ଉତ୍ତମ ଖାଦ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ ବି ଗୋଟେ ପିଲା ପାଇଁ ନିହାତି ଜରୁରୀ ତାକୁ ଭବିଷ୍ୟତରେ ନିଜେ କିଛି ହେବା ପାଇଁ ଅଟୋମେଟିକ୍ ଧୀରେ ଧୀରେ ଆମ ମସ୍ତିଷ୍କ ଆମକୁ ଭଲ ରାସ୍ତାରେ ଯିବା ପାଇଁ ସତର୍କ ବି କରେଇ ଦିଏ
0: ତେଣୁ ଆପଣଙ୍କ କହିବା ଅନୁସାରେ ଯେ ଜଣେ ପିଲା ଛୋଟବେଳୁ ହିଁ ସମୟର ଜ୍ଞାନ ପାଇଲେ ବା ସେ ଶିକ୍ଷା ତାକୁ ସଠିକ୍ ଭାବରେ ଦିଆହେଲେ ସେ ତାର ଭବିଷ୍ୟତ ନିଶ୍ଚିନ୍ତ ଭାବେ ଉଜ୍ଜଳ
2: ନିଶ୍ଚୟ ନିଶ୍ଚୟ
0: ତେବେ ମ୍ୟାଡ଼ାମ ଏଇ ସମୟାନୁବର୍ତ୍ତିତାକୁ ନେଇକି ତ ଆପଣ ବହୁତ କିଛି କହିଲେ ଆମେ ବହୁତ କିଛି ଜାଣିଲୁ ମଧ୍ୟ ତେବେ ମ୍ୟାଡ଼ାମ ଆପଣ ଜଣେ ଶିକ୍ଷୟତ୍ରୀ ହୋଇକି କ'ଣ କହିବାକୁ ଚାହିଁବେ ଆଜିର ଆମର କାର୍ଯ୍ୟକ୍ରମର ବିଷୟବସ୍ତୁକୁ ନେଇକି
2: ପିଲାମାନଙ୍କୁ ତ ସବୁବେଳେ ମାନେ ବଡ଼ମାନେ ହେଉ ଶିକ୍ଷକ ଶିକ୍ଷୟତ୍ରୀ ହେଉ କିମ୍ବା ବାପା ମା ହୁଅନ୍ତୁ ଯିଏ ବି ଏଲ୍ଡର୍ ସବୁବେଳେ ଭଲ ଚାହାନ୍ତି କି ହଁ ଏଇ ଛୁଆ ଭଲ କରୁ କିନ୍ତୁ ଭଲ କରୁ ମାନେ ଯେ ଖାଲି ସେ ଭାବିଦେଲେ କହିଦେଲେ ହୁଏନି ତାଙ୍କୁ ଆମେ ସବୁବେଳେ ଗାଇଡ଼ଲାଇନ୍ ଦେବୁ ଭଲ ସେଇଟା ସେମିତି କରାଯାଏ ଏଇଟା ଏମିତି କରନି କିନ୍ତୁ ପିଲା ଯେତେବେଳେ ଛୋଟ ଥାଆନ୍ତି ସେମାନେ ଫଲୋ କରନ୍ତି କିନ୍ତୁ ଯେତେବେଳେ ଟିକେ ବଡ଼ ହୋଇଯାଆନ୍ତି ସେମାନଙ୍କର ମନରେ ଟିକେ ଆସେ କାହିଁକି ମୋତେ ଅବଜେକ୍ସନ୍ କରୁଛନ୍ତି ଏଟା କରିବାକୁ ମନା କରୁଛନ୍ତି ତ ସେତେବେଳେ ପିଲା ରାଗନ୍ତି ତାଙ୍କର ଗୋଟେ ବୟସ ଥାଏ ଛୋଟ ଛୋଟ କଥାରେ ରାଗିବେ ଯେତେବେଳେ ଆମେ ଅବଜେକ୍ସନ୍ କରୁ କିନ୍ତୁ ସେତେବେଳେ ସେମାନେ ଯେତେବେଳେ ରାଗିବେ ଆମେ ବଡ଼ମାନେ ସେଇ ଟାଇମ୍ରେ ଶାନ୍ତ ରହିକି ତାଙ୍କୁ ବୁଝେଇବାର ଅଛି କି କେଉଁଟା ଠିକ୍ କେଉଁଟା ଭୁଲ ଆଉ ଆମକୁ ହିଁ ସେ ଫଲୋ କରିବେ କାହିଁକିନା ଆମେ ହେଉଛୁ ତାଙ୍କ ଆଦର୍ଶ ଆମେ ଯେମିତି କରିବା ଆମ ଛୁଆ ସେମିତି କରିବେ ଯେଉଁ କଥାରେ କୁହନ୍ତି ଯେମିତି କରିବ ଛୁଆ ସେମିତି ଶିଖିବ ପ୍ରାକ୍ଟିକାଲ ଯେଉଁଟା ଆମେ ପ୍ରାକ୍ଟିକାଲ ଲାଇଫ ତେଣୁ ସବୁବେଳେ ଛୁଆଙ୍କ ସାମ୍ନାରେ ପୋଲାଇଟଲି କଥାବାର୍ତ୍ତା କରିବେ ଏବଂ ସବୁବେଳେ ଖୁସି ରହିବା ପାଇଁ ଇଏ ଚେଷ୍ଟା କରିବେ ସମୟ ଅନୁସାରେ ସେମାନେ ଧୀରେ ଧୀରେ ବୟସ ଅନୁସାରେ ସମୟ ଅନୁସାରେ ଧୀରେ ଧୀରେ ସେମାନେ ଏଗୁଡ଼ାକ ଦେଖି ଦେଖି ଦେଖି ଦେଖି ଶିଖିଯିବେ ଯେଉଁ ସମୟର ସଦୁପଯୋଗ ହେଉଛି ସମୟାନୁବର୍ତ୍ତିତା ଆମେ ସେଇଟା ଇଂଲିଶରେ କହୁ ଟାଇମ୍ ମ୍ୟାନେଜମେଣ୍ଟ ଶେଷରେ ମୋର ଶ୍ରୋତା ଭଉଣୀ ଏବଂ ଶ୍ରୋତା ଗୃହିଣୀମାନଙ୍କୁ ଅନୁରୋଧ ସମସ୍ତେ ସମୟର ସଦୁପଯୋଗ କେମିତି କରାଯିବ ନିଜ ଛୁଆମାନଙ୍କୁ ହେଉ କିମ୍ବା ଶିକ୍ଷୟତ୍ରୀ ଯେଉଁମାନେ ସେମାନେ ତାଙ୍କ ଛାତ୍ରଛାତ୍ରୀମାନଙ୍କୁ ବି ଶିଖେଇବା ଉଚିତ ତେଣୁ ସମୟ ବଡ଼ ମୂଲ୍ୟବାନ ବୋଲି ପିଲାଙ୍କୁ ଏଇ ଜିନିଷରେ ସବୁବେଳେ ଶିକ୍ଷା ଦିଅନ୍ତୁ
0: ତେ ମ୍ୟାଡ଼ାମ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

0: ଆପଣ ଆପଣଙ୍କ ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଥିବାରୁ।
1: ଧନ୍ୟବାଦ ସୌମ୍ୟା।
2: ଶୁଣିଲେ ତ ଶ୍ରୋତା ଭଉଣୀ, ପରିବାର ହେଉ ଅବା ବିଦ୍ୟାଳୟ, ପିଲାମାନଙ୍କୁ ସମୟର ସଦୁପଯୋଗ କରିବାର ଶିକ୍ଷା ଦେବା କେତେ ଜରୁରୀ ଅଟେ। ସେଥିପାଇଁ ସମସ୍ତେ ମା ଭଉଣୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ଆସନ୍ତୁ ପ୍ରତ୍ୟେକ ପିଲାମାନଙ୍କୁ ସମୟାନୁବର୍ତ୍ତିତା କରାଇ ତାଙ୍କ ଭବିଷ୍ୟତକୁ ଉଜ୍ଜଳ କରାଇବା।

ତେବେ ଶ୍ରୋତା ଭଉଣୀ, ବର୍ତ୍ତମାନ ଆସନ୍ତୁ ଏହି ମାତୃତ୍ୱ ଦିବସ ବିଷୟରେ କେତେଗୁଡ଼ିଏ ବିଶେଷ କଥା ଜାଣିବା। ଶ୍ରୋତା ଭଉଣୀ, ପ୍ରଥମେ ତ ଆପଣମାନଙ୍କୁ ସମସ୍ତଙ୍କୁ ମାତୃତ୍ୱ ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ହଁ ଶ୍ରୋତା ଭଉଣୀ, ଆମ ସମସ୍ତଙ୍କ ଜୀବନରେ ମାଆଙ୍କର ସ୍ଥାନ ସବୁଠାରୁ ଉଚ୍ଚ ଓ ପବିତ୍ର। ମାଆ ହେଉଛନ୍ତି ସ୍ନେହ, ମମତା, ତ୍ୟାଗ ଓ ଭଲ ପାଇବାର ଅନ୍ୟ ନାମ। ଶିଶୁ ଜନ୍ମ ହେବା ମୁହୂର୍ତ୍ତରୁ ମାଆ ତାଙ୍କର ସମସ୍ତ ଖୁସି, ସ୍ୱପ୍ନ ଓ ସମୟ ସନ୍ତାନ ପାଇଁ ଅର୍ପଣ କରିଦେଇଥାନ୍ତି। ତେଣୁ ମାଆଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ଜଣାଇବା ପାଇଁ ପ୍ରତିବର୍ଷ ଏହି ମାତୃତ୍ୱ ଦିବସ ଅର୍ଥାତ୍ ମଦର୍ସ ଡେ ପାଳନ କରାଯାଇଥାଏ। ମାଆମାନଙ୍କର ଅସୀମ ସେବା ଓ ଅବଦାନକୁ ସମ୍ମାନ ଦେବା ପାଇଁ ସମଗ୍ର ବିଶ୍ୱରେ ଏହି ଦିନ ମାତୃତ୍ୱ ଦିବସଟି ପାଳନ କରାଯାଇଥାଏ। ହଁ, ଭାରତ ସହିତ ଅନେକ ଦେଶରେ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାର ଦିନ ମାତୃତ୍ୱ ଦିବସ ପାଳନ କରାଯାଇଥାଏ। 2026 ମସିହାରେ ଏହା 10 ମେରେ ପାଳନ କରାଯାଉଅଛି। ଯଦିଓ ବିଭିନ୍ନ ଦେଶରେ ତାରିଖ ଅଲଗା ଅଲଗା ହୋଇପାରେ, କିନ୍ତୁ ଉଦ୍ଦେଶ୍ୟ ହେଉଛି ସବୁଠାରେ ଗୋଟିଏ, ମାଆକୁ ସମ୍ମାନ ଜଣାଇବା। ଏହି ମାତୃତ୍ୱ ଦିବସର ଆରମ୍ଭ ଆମେରିକାରୁ ହୋଇଥିଲା। ଏହାର ପ୍ରମୁଖ ପ୍ରେରଣା ଥିଲେ ଆନ୍ନା ଜାର୍ଭିସି। ସେ ତାଙ୍କ ମାଆଙ୍କୁ ବହୁତ ଭଲ ପାଉଥିଲେ। ତାଙ୍କର ମାଆଙ୍କ ଦେହାନ୍ତ ପରେ ସେ ମାଆଙ୍କର ସ୍ମୃତିରେ ଗୋଟିଏ ବିଶେଷ ଦିନ ପାଳନ କରିବାର ଚିନ୍ତା କରିଥିଲେ। 1908 ମସିହାରେ ପ୍ରଥମ ଥର ପାଇଁ ମା ଦିବସ ଆମେରିକାରେ ପାଳନ କରାଯାଇଥିଲା। ପରେ ପରେ ଉଡ୍ରୋ ୱିଲସନ୍ 1914 ମସିହାରେ ମେ ମାସର ଦ୍ୱିତୀୟ ରବିବାରକୁ ଜାତୀୟ ମାତୃତ୍ୱ ଦିବସ ଭାବେ ଘୋଷଣା କରିଥିଲେ। ତାହାପରେ ଏହା ବିଶ୍ୱର ବିଭିନ୍ନ ଦେଶକୁ ପ୍ରସାରିତ ହୋଇଥିଲା। ହଁ ଶ୍ରୋତା ଭଉଣୀ, ମା ଆମକୁ ଜନ୍ମ ଦେଇଛନ୍ତି, ଆମକୁ ଲାଳନ ପାଳନ କରିଛନ୍ତି ଓ ଜୀବନର ପ୍ରଥମ ଶିକ୍ଷା ମଧ୍ୟ ଦେଇଛନ୍ତି। ସେ ନିଜର ସମସ୍ତ ସୁଖକୁ ତ୍ୟାଗ କରି ସନ୍ତାନଙ୍କ ଭଲ ପାଇଁ କାମ କରନ୍ତି। ତେଣୁ ମାଆଙ୍କର ଏହି ଅସୀମ ଭଲ ପାଇବା ଓ ତ୍ୟାଗ ପାଇଁ ତାଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି ଦିନଟି ପାଳନ କରାଯାଇଥାଏ। ଏହି ଦିନ ଆମକୁ ସ୍ମରଣ କରାଏ ଯେ ଆମେ ନିଜ ମାଆକୁ ସବୁବେଳେ ସମ୍ମାନ କରିବା ଓ ତାଙ୍କର ଯତ୍ନ ନେବା ଓ ତାଙ୍କୁ ଖୁସି ରଖିବା ଆମର ସବୁଠୁ ମହତ୍ତ୍ୱପୂର୍ଣ୍ଣ କର୍ତ୍ତବ୍ୟ। ଏହି ମାତୃତ୍ୱ ଦିବସରେ ପିଲାମାନେ ନିଜ ମାଆକୁ ଫୁଲ, କାର୍ଡ, ଉପହାର ଓ ଶୁଭେଚ୍ଛା ଦେଇଥାନ୍ତି। କେହି କେହି ମାଆଙ୍କ ପାଇଁ ବିଶେଷ ଖାଦ୍ୟ ବନାନ୍ତି କିମ୍ବା ତାଙ୍କ ସହ ସମୟ କଟାନ୍ତି। ସ୍କୁଲ ଓ କଲେଜମାନଙ୍କ ଭାଷଣ, ନୃତ୍ୟ, ଗୀତ, କବିତା ପାଠ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ଏହିସବୁ ବିଭିନ୍ନ ପ୍ରକାରରେ ନିଜ ଭଲ ପାଇବାଟିକୁ ମାଆକୁ ଦର୍ଶାଇଥାନ୍ତି। ହଁ ଶ୍ରୋତା ଭଉଣୀ, ମାଆଙ୍କର ଭଲ ପାଇବା ଓ ତ୍ୟାଗର ମୂଲ୍ୟ କେବେ କେଉଁଥିରେ ବି ମପାଯାଇପାରିବ ନାହିଁ। ମାତୃତ୍ୱ ଦିବସ କେବଳ ଗୋଟିଏ ପର୍ବ ନୁହେଁ, ଏହା ମାଆଙ୍କ ପ୍ରତି ଆମର ସମ୍ମାନ ଓ କୃତଜ୍ଞତାର ପ୍ରତୀକ।

ତେବେ ଶ୍ରୋତା ଭଉଣୀ, ଆଜିର ସମୟ ତ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ପୁଣି ଆସିବା ଆଉ ଏକ ନୂତନ ଆଲୋଚନାକୁ ନେଇକି। ଏବେ ଆପଣଙ୍କ ରେଡ଼ିଓ ସାଥିକୁ ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର।

ପ୍ରଚାର କଲୁ ନାରୀ ମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନାରେ ଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୌମ୍ୟଶ୍ରୀ ମହାନ୍ତି। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଜ ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

0: ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ବିକଶିତ ଭାରତ ନିର୍ମାଣ ପାଇଁ ସାମୁହିକ ପ୍ରୟାସ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ହାଇଦ୍ରାବାଦଠାରେ ଆଜି ଅପରାହ୍ନରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡକ୍ଟର ହିମନ୍ତ ବିଶ୍ୱଶର୍ମା। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଓ କାତା

0: ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସାମାଜିକ ସ୍ତରରେ ଅଂଶଗ୍ରହଣ ରାଜନୈତିକ ବ୍ୟବସ୍ଥା ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମୋଦି କହିଛନ୍ତି।
1: ବିକଶିତ ଭାରତ କା ନିର୍ମାଣ ଐସେ ୟୁବାଓଁ ସେ ହି ହୋଗା ଜୋ ୟୁବା ମାନସିକ ରୂପ ସେ ଶାନ୍ତ ହୋ ଜୋ ସାମାଜିକ ରୂପ ସେ ଜିମ୍ମେଦାର ହୋ ଅର୍ ଜୋ ସମାଜ କେ ପ୍ରତି ସମ୍ବେଦନଶୀଲ ହୋ ଇସଲିଏ ସ୍ପିରିଚୁଆଲ ୱେଲବିଙ୍ଗ ମେଣ୍ଟାଲ ହେଲ୍ଥ ୟୋଗ ମେଡିଟେସନ ଇସ୍ ପର କାମ କରନେ ବାଲି ଆପକେ ମହତ୍ୱପୂର୍ଣ୍ଣ ଗତିବିଧି ଇନ ସବ କି ଭୂମିକା ବହୁତ ବହୁତ ଅହମ ହୈ।
0: ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି କର୍ଣ୍ଣାଟକ ଏବଂ ତେଲେଙ୍ଗାନା ଗସ୍ତରେ ଅଛନ୍ତି। ହାଇଦ୍ରାବାଦଠାରେ ଅପରାହ୍ନରେ ଶ୍ରୀ ମୋଦି ପ୍ରାୟ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ତାମିଲଗା ଭେଟ୍ରେ କାଜାଗମ୍ ଟିଭିକେର ମୁଖ୍ୟ ଶ୍ରୀ ଜୋସେଫ୍ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10:00 ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେଥିରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କେଜି ଅରୁଣରାଜ, ଆଧବ ଅର୍ଜୁନ, ଏସ୍ ଆନନ୍ଦ, ସେଲ୍ଭି ଏସ୍ କୀର୍ଥାନା ଏବଂ ଡକ୍ଟର ଟିକେ ପ୍ରଭୁ ପ୍ରମୁଖ ଅଛନ୍ତି। ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଏବଂ ତାମିଲ ଚଳଚ୍ଚିତ୍ର ଶିଳ୍ପର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। କଂଗ୍ରେସ, ସିପିଆଇ, ସିପିଆଇଏମ୍, ଭିସିକେ ଏବଂ ଆଇୟୁଏମ୍ଏଲ୍ ସହଯୋଗରେ ଶ୍ରୀ ବିଜୟ 234 ସଦସ୍ୟ ବିଶିଷ୍ଟ ଗୃହରେ 120 ଜଣ ବିଧାୟକଙ୍କ ସମର୍ଥନ ଲାଭ କରିଛନ୍ତି। ଆସନ୍ତା ବୁଧବାର ଦିନ ବିଧାନସଭାରେ ବିଶ୍ୱାସ ଭୋଟ୍ର ସମ୍ମୁଖୀନ ହେବାକୁ ରାଜ୍ୟପାଳ ଶ୍ରୀ ଆର୍ଲେକର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟଙ୍କୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ବିଜୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ତାମିଲନାଡୁ ସରକାରଙ୍କ ସହ କେନ୍ଦ୍ର ସରକାର ମିଳିମିଶି କାର୍ଯ୍ୟ କରିବେ। ତାମିଲନାଡୁର ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଦିଶାନାୟକେ କହିଛନ୍ତି, ତାମିଲନାଡୁ ସହିତ ଶ୍ରୀଲଙ୍କାର ଇତିହାସ, ସଂସ୍କୃତି, ଉଦ୍ୟୋଗ ଏବଂ ପାରସ୍ପରିକ ସମ୍ପର୍କ ବହୁ ପୁରାତନ। ବ୍ୟାପକ ଅର୍ଥନୈତିକ ସଂକଳ୍ପ ଏବଂ ସୁଯୋଗ ମାଧ୍ୟମରେ ଉଭୟ ଦେଶ ମଧ୍ୟରେ ସ୍ଥାୟୀ ସମ୍ପର୍କ ବଜାୟ ରଖିବାରେ ଶ୍ରୀଲଙ୍କା ଭାରତକୁ ସବୁ ପ୍ରକାର ସହଯୋଗ ପ୍ରଦାନ କରିଆସୁଥିବା ଶ୍ରୀ ଦିଶାନାୟକ କହିଛନ୍ତି। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ବିଶେଷକରି ବୈଠକରେ ଯେଭଳି ଧନଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶର ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଏବଂ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଆବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାୟବ ସିଂ ସାଇନି ଉପସ୍ଥିତ ଥିଲେ। ନେତା ନିର୍ବାଚିତ ହେବା ପରେ ଡକ୍ଟର ବିଶ୍ୱଶର୍ମା ଲୋକଭବନକୁ ଯାଇ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଭେଟିବା ସହ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଛନ୍ତି। ଆସନ୍ତା ମଙ୍ଗଳବାର ଦିନ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ମିଳିଥିବା ସୂଚନା ଅନୁଯାୟୀ ଖାନପଡ଼ାର ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ପଡ଼ିଆରେ ସମାରୋହ ଅନୁଷ୍ଠିତ ହେବା ନେଇ ପ୍ରସ୍ତୁତି ଚାଲିଛି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏନ୍ ରଙ୍ଗାସ୍ୱାମୀଙ୍କୁ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତି ପରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଉପରାଜ୍ୟପାଳ କେ କୈଳାସନାଥନ ନୂଆ ସରକାର ଗଠନ ଲାଗି ରଙ୍ଗାସ୍ୱାମୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବୁଧବାର ଦିନ ଶ୍ରୀ ରଙ୍ଗାସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗତ 9 ତାରିଖ ଦିନ ଅନୁଷ୍ଠିତ ନିର୍ବାଚନରେ ଏଆଇଏନ୍ଆର୍ସି ସମର୍ଥିତ ଏନ୍ଡିଏକୁ ସ୍ୱଷ୍ଟ ବହୁମତ ମିଳିଥିଲା। ଶ୍ରୀ ରଙ୍ଗାସ୍ୱାମୀ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ନାଗାଲାଣ୍ଡରେ ଯାନବାହନଗୁଡ଼ିକରେ ଷ୍ଟିକର ଏବଂ ସାଇନେଜ୍ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ।

0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ହୋଇଥିଲା। ମିରଟରେ ତୃତୀୟ ବଙ୍ଗଳା ଲାଇଟ୍ କାଭାଲିର ସୈନିକମାନେ ଗୋରୁ ଏବଂ ଘୁଷୁରୀ ଚର୍ବିରେ ତିଆରି କ୍ୟାଟ୍ରିଜ୍ ବ୍ୟବହାରକୁ ନେଇ ବ୍ରିଟିଶ ଅଧିକାରୀଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲେ, କାରଣ ଏହା ସେମାନଙ୍କ ଧାର୍ମିକ ଭାବନାକୁ ଉଲ୍ଲଂଘନ କରୁଥିଲା। ଉତ୍ତର ଏବଂ ମଧ୍ୟ ଭାରତରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଏକ ସ୍ଥାନୀୟ ବିଦ୍ରୋହ କ୍ରମଶଃ ଏକ ବଡ଼ ଆନ୍ଦୋଳନରେ ପରିଣତ ହୋଇଥିଲା ଏବଂ ଭାରତର ସ୍ୱାଧୀନତା ପ୍ରାପ୍ତି ପାଇଁ ପଥ ପ୍ରଶସ୍ତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 1857 ସିପାହୀ ବିଦ୍ରୋହର ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏହାକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କହିଛନ୍ତି। ଏହି ବିଦ୍ରୋହ ଜନସାଧାରଣଙ୍କ ମନରେ ଦେଶପ୍ରେମର ଭାବନାକୁ ପ୍ରଜ୍ୱଳିତ କରିଥିଲା। ବ୍ରିଟିଶ ସରକାରଙ୍କ ଉପନିବେଶବାଦୀ ଶକ୍ତିକୁ ଦୁର୍ବଳ କରିବାରେ ସିପାହୀ ବିଦ୍ରୋହର ଅନେକ ଗୁରୁତ୍ୱ ରହିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10:00 ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ତାଙ୍କ ସହିତ 9 ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାଏବ ସିଂହ ସୈନୀ ଉପସ୍ଥିତ ଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ଗ୍ରୀଷ୍ମ ଋତୁ ନିମନ୍ତେ ସମସ୍ତ ବିଦ୍ୟାଳୟରେ ଭାରତୀୟ ଭାଷା ଗ୍ରୀଷ୍ମକାଳୀନ ଶିବିର 2026ର ଆୟୋଜନ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି ଏହି ଶିବିର ସପ୍ତାହେ ବ୍ୟାପୀ ଚାଲିବ। ଭାରତର ବିଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ଆତ୍ମପରିଚୟ, ଶବ୍ଦ ଗଠନ ଜ୍ଞାନ, ଦୈନନ୍ଦିନ ଜୀବନରେ ବ୍ୟବହୃତ କଥୋପକଥନ ଏବଂ ସାଂସ୍କୃତିକ ଭାବ ବିନିମୟ ହେଉଛି ଏହି ଶିବିର ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଭାରତୀୟ ସାଙ୍କେତିକ ଭାଷାକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତବର୍ଷ ଏହି ପ୍ରୟାସ ଆରମ୍ଭ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଦୁନିଆରେ ସବୁଠୁ ସୁନ୍ଦର ଓ ମଧୁର ଶବ୍ଦ ହେଉଛି ମା। ମା ଶବ୍ଦଟି ଛୋଟ ହୋଇପାରେ, କିନ୍ତୁ ଏହାର ଅର୍ଥ ସୀମାହୀନ ଭାବେ ପରିବ୍ୟାପ୍ତ। ତ୍ୟାଗ, ବଳିଦାନ ଓ ତପସ୍ୟାର ପ୍ରତୀକ ମା'ମାନଙ୍କ ସମ୍ମାନାର୍ଥେ ଆଜି ମାତୃଦିବସ ପାଳନ କରାଯାଉଛି। ଆଜି ମା'ମାନଙ୍କୁ ଉତ୍ସର୍ଗ କରି ମାତୃତ୍ୱ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ପୃଥିବୀଠାରୁ ଅଧିକ ସହନଶୀଳ ଏବଂ ଆକାଶଠାରୁ ଅଧିକ ବ୍ୟାପ୍ତ ମା'ଙ୍କୁ ସନ୍ତାନର ପ୍ରଥମ ଗୁରୁ ଓ ମାର୍ଗଦର୍ଶିକା ଭାବେ ବିବେଚନା କରାଯାଏ। ମା'ର ମମତା, ସ୍ନେହ ଓ ତ୍ୟାଗର କୌଣସି ତୁଳନା ନାହିଁ। ଜୀବନର ପ୍ରତ୍ୟେକ କଠିନ ପରିସ୍ଥିତିରେ ମା' ସନ୍ତାନ ପାଇଁ ସବୁଠାରୁ ବଡ଼ ଶକ୍ତି ହୋଇ ଛିଡ଼ା ହୋଇଥାଏ। ମା'ଙ୍କ ସମ୍ମାନ କେବଳ ଗୋଟିଏ ଦିନରେ ସୀମିତ ନ ରହି ପ୍ରତିଦିନ ତାଙ୍କ ପ୍ରତି କୃତଜ୍ଞତା, ସ୍ନେହ ଓ ସମ୍ମାନ ଜଣାଇବା ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାତୃଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି, ମାତୃଶକ୍ତିର ସମ୍ମାନ, ସୁରକ୍ଷା ଓ ସଶକ୍ତିକରଣ ସରକାରଙ୍କ ସର୍ବୋଚ୍ଚ ଲକ୍ଷ୍ୟ। ମା' କେବଳ ଏକ ସମ୍ବୋଧନ ନୁହେଁ, ଏହା ଶକ୍ତି, ସଂସ୍କାର ଏବଂ ସମାଜ ଗଠନର ଅକ୍ଷୟ ଆଧାର। ଜନ୍ମଦାତ୍ରୀ ମା' ଏବଂ ଜନ୍ମଭୂମି ଉତ୍କଳ ଜନନୀଙ୍କ ଗୌରବ ରକ୍ଷା ପାଇଁ ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସ୍ନେହ, ଶକ୍ତି, ତ୍ୟାଗ ଏବଂ ଧୈର୍ଯ୍ୟର ମୂର୍ତ୍ତିମନ୍ତ୍ର ପ୍ରତୀକ ମା' ସମଗ୍ର ମାନବ ଜଗତ ପ୍ରତି ମା'ମାନଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ମା' ହେଉଛି ଶକ୍ତି, ପ୍ରେରଣା ଓ ସଂସ୍କାରର ପ୍ରତୀକ। ସମାଜ ଗଠନରେ ମା'ର ଭୂମିକା ଅନନ୍ୟ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରଣିଆ।
0: ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଆଜି ଶେଷ ହେଉଛି। ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦନଯାତ୍ରାର ଆଜିର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରଣୀରେ ଠାକୁରଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହେବ। ଗତ ସନ୍ଧ୍ୟାରେ ଭଉଁରୀ ତିଥି ଅବସରରେ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରଣୀରେ 21 ଘେରା ଜଳକ୍ରୀଡ଼ା କରିଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେବ। 2 ଦିନ ଧରି ଏହି ଗଣତି ମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରମିତ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ରାୟଗଡ଼ା ଜିଲ୍ଲା ନୂତନ ସଭାଗୃହଠାରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଆବାସିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ବୃଦ୍ଧି ଓ ଛାତ୍ରାବାସ ପରିଚାଳନା ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ଜିଲ୍ଲାର 189 ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସୁପରିନଟେଣ୍ଡେଣ୍ଟ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରମୁଖ ଯୋଗଦେଇ ଶିକ୍ଷାର ଉତ୍କର୍ଷତା ଏବଂ ଛାତ୍ର କଲ୍ୟାଣ ସମ୍ପର୍କ

କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପରିସରରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫ୍ର ମିଳିତ ସହଯୋଗରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନ୍ତର୍ଗତ କିଶୋର କିଶୋରୀଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୁଲିସ୍ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ, ସାମାଜିକ ଗଣମାଧ୍ୟମରୁ ଶିକ୍ଷଣୀୟ ଜିନିଷ ଗ୍ରହଣ, ସାଇବର ଅପରାଧ ସମେତ ସମାଜରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାଗୁଡ଼ିକର ଆପୋଷ ସମାଧାନ ଦିଗରେ ପୁଲିସ୍ର ସହଯୋଗ ନେଇ ଆଲୋଚନା ହୋଇଥିଲା। ପାଣିପାଗ। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟା ପ୍ରତି 50 କିଲୋମିଟର ରହିବା ନେଇ ଅନୁମାନ କରାଯାଇଛି। ରାଜ୍ୟରେ ଜାରି ରହିଥିବା କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ଉତ୍ତର ଉପକୂଳ ତଥା ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା 2-4 ଡିଗ୍ରୀ ହ୍ରାସ ପାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଆଜି ନୂଆଦିଲ୍ଲୀରେ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁରଠାରେ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମାତୃଶକ୍ତିର ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ଏତେବେଳେ ଯାଏ ଆପଣ ଶୁଣୁଥିଲେ ବିବିଧ ଭାରତୀୟ ରାଷ୍ଟ୍ରୀୟ ସେବା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz। ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ।

0: କଣ୍ଠଶିଳ୍ପୀ ବିଜୟ ଭାସ୍କର ସାମନ୍ତରାୟଙ୍କ କଣ୍ଠରେ ଶୁଣିଲେ ବୃନ୍ଦାବନ ଜେନାଙ୍କ ରଚନା।
1: ପ୍ଲେସ୍ ପେଣ୍ଟିଂ, ୱାଲ୍ ପେଣ୍ଟିଂ, ମ୍ୟାରେଜ୍ ବୋର୍ଡ, ସ୍କୁଲ ପ୍ରୋଜେକ୍ଟ ୱାର୍କ, କଫି ମଗ୍ ପେଣ୍ଟିଂ, ଫେସ୍ ପେଣ୍ଟିଂ, ଜଗନ୍ନାଥ ପେଣ୍ଟିଂ ଆଣ୍ଡ ଲାଇଟ୍ ବକ୍ସ ନମ୍ବର ଏବଂ ନେମ୍ ପ୍ଲେଟ୍ ରାଇଟିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଦେବାଶିଷ ଦାସଙ୍କୁ। ପିକେ ଆର୍ଟ ଆଣ୍ଡ କ୍ରାଫ୍ଟ, NIT ରୋଡ, ଶିବ ମନ୍ଦିର ପାଖ, Sector 2, ଖରିଆବାହାଲ ମାର୍କେଟ, ରାଉରକେଲା 6। ମୋବାଇଲ ନମ୍ବର 9861580022।
2: ଚିନ୍ମୟ ବିଦ୍ୟାଳୟ ଇଂରାଜୀ ମାଧ୍ୟମ ଛେଣ୍ଡ ରାଉରକେଲା। ସ୍ୱତନ୍ତ୍ର ଆଦର୍ଶ, ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ICSE ବୋର୍ଡ ସ୍ୱୀକୃତିପ୍ରାପ୍ତ, 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଶତ ପ୍ରତିଶତ ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ KG ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା, ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି। ତାହେଲେ ଆଉ ଡେରି କାହିଁକି? KGରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ ସକାଳ 8ଟାରୁ ଦିନ 11ଟା। ମୋବାଇଲ ନମ୍ବର 7873819988 ଏବଂ 9437109907। ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
1: ପ୍ଲେସ୍ ପେଣ୍ଟିଂ, ୱାଲ୍ ପେଣ୍ଟିଂ, ମ୍ୟାରେଜ୍ ବୋର୍ଡ, ସ୍କୁଲ ପ୍ରୋଜେକ୍ଟ ୱାର୍କ, କଫି ମଗ୍ ପେଣ୍ଟିଂ, ଫେସ୍ ପେଣ୍ଟିଂ, ଜଗନ୍ନାଥ ପେଣ୍ଟିଂ ଆଣ୍ଡ ଲାଇଟ୍ ବକ୍ସ ନମ୍ବର ଏବଂ ନେମ୍ ପ୍ଲେଟ୍ ରାଇଟିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଦେବାଶିଷ ଦାସଙ୍କୁ। ପିକେ ଆର୍ଟ ଆଣ୍ଡ କ୍ରାଫ୍ଟ, NIT ରୋଡ, ଶିବ ମନ୍ଦିର ପାଖ, Sector 2, ଖରିଆବାହାଲ ମାର୍କେଟ, ରାଉରକେଲା 6। ମୋବାଇଲ ନମ୍ବର 9861580022।

0: କଣ୍ଠଶିଳ୍ପୀ ଭୁବନେଶ୍ୱରୀ ମିଶ୍ରଙ୍କ କଣ୍ଠରେ ଶୁଣିଲେ ଏକ ପୁରାତନ ରଚନା। ଶ୍ରୋତାବନ୍ଧୁ ଆପଣ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 700-824-8758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 700-824-8758।
1: ଚିନ୍ମୟ ବିଦ୍ୟାଳୟ ଓଡ଼ିଆ ମାଧ୍ୟମ ସେକ୍ଟର 7 ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଯେଉଁଠି ସଠିକ୍ ଶିକ୍ଷା ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁର

0: ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି, ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00, ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
1: ଫ୍ଲେକ୍ସ ପେଣ୍ଟିଂ, ୱାଲ୍ ପେଣ୍ଟିଂ, ମ୍ୟାରେଜ୍ ବୋର୍ଡ, ସ୍କୁଲ ପ୍ରୋଜେକ୍ଟ ୱାର୍କ, କଫି ମଗ୍ ପେଣ୍ଟିଂ, ଫେସ୍ ପେଣ୍ଟିଂ, ଜଗନ୍ନାଥ ପେଣ୍ଟିଂ ଆଣ୍ଡ ଲାଇଟ୍ ବକ୍ସ ନମ୍ବର ଏବଂ ନେମ୍ ପ୍ଲେଟ୍ ରାଇଟିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଦେବାଶିଷ ଦାସଙ୍କୁ। ପିକେ ଆର୍ଟ ଆଣ୍ଡ କ୍ରାଫ୍ଟ, NIT ରୋଡ୍, ଶିବ ମନ୍ଦିର ପାଖ, ସେକ୍ଟର 2, ଖରିଆବାହାଲ ମାର୍କେଟ, ରାଉରକେଲା 6। ମୋବାଇଲ ନମ୍ବର 9861580022।

କଣ୍ଠଶିଳ୍ପୀ ଥିଲେ ବୀଣା ପାଣି ରଥ। ତାଙ୍କ କଣ୍ଠରେ ଶୁଣିଲେ ପୁରାତନ ରଚନା। ଶ୍ରୋତାବନ୍ଧୁ, ଆପଣ ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ ଆକାଶବାଣୀ ରାଉରକେଲା। ଏବେ ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଆସନ୍ତୁ ଶୁଣିବା ଏହାର 390ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା।

ଜରାସନ୍ଧର ଅକ୍ଷୁହିଣୀ ସୈନ୍ୟ 18 ଥର ସଂହାର କରି ଭୂଭାର ହରଣ ପାଇଁ କୃଷ୍ଣ ସେଦିନ ତାକୁ ବନ୍ଧନରୁ ମୁକ୍ତ କରିଦେଇଛନ୍ତି। ଏ ମଧ୍ୟରେ ସେ 17 ଥର ପରାସ୍ତ ହୋଇ ପୁଣି ଥରେ ମଥୁରା ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ଏଣେ ନାରଦଙ୍କ ପ୍ରରୋଚନାରେ ମ୍ଳେଚ୍ଛ ରାଜ କାଳଯବନ ମଧ୍ୟ ମଥୁରା ଆକ୍ରମଣ କରିଛି। ଶ୍ରୀକୃଷ୍ଣ ତେଣୁ ସମୁଦ୍ର ମଧ୍ୟରେ 12 ଯୋଜନ ବିସ୍ତୃତ ଦ୍ୱାରକା ନାମରେ ଦିବ୍ୟପୁରଟିଏ ଗଢ଼ାଇଛନ୍ତି। ଯୋଗମାୟାଙ୍କ ପ୍ରଭାବରେ ସ୍ୱଜନଙ୍କୁ ସେହି ପୁରକୁ ଅପସାରିତ କରିବା ପରେ କାଳଯବନକୁ ବଧ କରିବା ପାଇଁ ମଥୁରାପୁରୀକୁ ଏକାକୀ ବାହାରିଛନ୍ତି।

ତୋର ଶରଣ ନୃପବର ଆମ୍ଭେ ଛାଡ଼ିଲୁ ସ୍ୱର୍ଗପୁର ହାରିଲୁ ଅସୁରଙ୍କୁ ରଣେ ପଶିଲୁ ତୋହର ଶରଣେ ତୁ ଏବେ କର ପ୍ରତିକାର ଅସୁର ବଳ ବେଗେ ମାର ମୁଚୁକୁନ୍ଦର ତୀକ୍ଷ୍ଣ ବାଣେ ଅସୁରେ ପଳାଇଲେ ରଣେ ଅନେକ ହେଲେ ପ୍ରାଣେ ନାଶ ରହିଲେ ପାଞ୍ଚ ସାତ ଶେଷ ସେ ରାଜା ମହାବଳିଆର ଅନେକ କଲାକ ସମର ତେମନ୍ତ କରିଣ ସମର ଅସୁର କଲାକ ସଂହାର ଅସୁର ସୈନ୍ୟ ନାଶ କରି ଦେବଙ୍କୁ ଦେଲା ସ୍ୱର୍ଗପୁରୀ ଯୁଦ୍ଧରେ ତମ ଗୁଣ ଘେନି ରାତ୍ର ଦିବସ ହିଁ ନ ଜାଣି କାର୍ତ୍ତିକେ ପାଇ ସେନାପତି ଦେବତା ମିଳେ ବୃହସ୍ପତି ବୋଲନ୍ତି ଚାହିଁ ମୁଚୁକୁନ୍ଦ ଆମ୍ଭେ ଯେ ହୋଇଲୁ ଆନନ୍ଦ ଧନ ସମ୍ପଦ କାମ ଯେତେ ମାଗ ତୁ ଦେବୁ ଅପ୍ରମିତେ ମୁଖ୍ୟକୁ ନୁହୁଁ ଅଧିକାରୀ ଏଥକୁ ପ୍ରଭୁ ନରହରି ଦେବଙ୍କ ବାକ୍ୟ କର୍ଣ୍ଣେ ଶୁଣି ରାଜନ ମନେ ମନେ ଗୁଣି ଦେବଙ୍କୁ କରି ନମସ୍କାର ବୋଲଇ ଯୋଡ଼ିବେ ନିକର ଯେବେ ମୋହରେ ମୋକ୍ଷ ନାହିଁ ବର ମାଗିବି କିସ ପାଇଁ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଶୁଣିଲେ ଏହାର 390ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ଆକାଶବାଣୀ ରାଉରକେଲା। ପ୍ରସାର କରୁଛୁ କାର୍ଯ୍ୟକ୍ରମ ପ୍ରଗତି ସିଟି। ଏଥିରେ ଆଜି ରହିଛି ସାହିତ୍ୟିକ ଗୌତମ ଦାସଙ୍କ ସହିତ ଆଲୋଚନା, ଏକ ସୁସମାଜ ଗଠନ ଦିଗରେ ସାହିତ୍ୟିକମାନଙ୍କର ଭୂମିକା। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଅନିତା ଧଳ। କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣିନେବା ଏହି ସୂଚନା ଓ ବିଜ୍ଞାପନ।
1: ଚିନ୍ମୟ ବିଦ୍ୟାଳୟ, ଇଂରାଜୀ ମାଧ୍ୟମ, ଛେଣ୍ଡ, ରାଉରକେଲା। ସ୍ୱତନ୍ତ୍ର ଆଦର୍ଶ, ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ICSE ବୋର୍ଡ ସ୍ୱୀକୃତିପ୍ରାପ୍ତ, 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଶତପ୍ରତିଶତ ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ KG ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା, ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି। ତାହେଲେ ଆଉ ଡେରି କାହିଁକି? KGରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ ସକାଳ 8ଟାରୁ ଦିନ 11ଟା। ମୋବାଇଲ ନମ୍ବର 7873819988 ଏବଂ 9437109907। ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
2: କ'ଣ ଆପଣ ଗୋଟେ ଓଡ଼ିଆ ମିଡ଼ିୟମ କୋଚିଂ ସେଣ୍ଟର ଖୋଜୁଛନ୍ତି? ଏବେ ଚିନ୍ତା ଛାଡ଼ନ୍ତୁ। ରାଉରକେଲାର ଶିବାଙ୍ଗୀ କୋଚିଂ ସେଣ୍ଟର ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡ଼ିୟମ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସା ଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିବାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ A248 ସେକ୍ଟର 1 ରାଉରକେଲା। ମୋବାଇଲ ନମ୍ବର 9348961843 କିମ୍ବା 9564968302। ଆଧୁନିକ ଜ୍ଞାନକୌଶଳ ସହ ବୈଷୟିକ ଶିକ୍ଷାର ଶ୍ରେଷ୍ଠ ଅନୁଷ୍ଠାନ ରାଉରକେଲାର ପ୍ରତିଷ୍ଠିତ ବୁଦ୍ଧବୀର ITIରେ 2026 ଶିକ୍ଷାବର୍ଷ ପାଇଁ ନାମଲେଖା ଆରମ୍ଭ ହୋଇଯାଇଛି। ଏଠାରେ ଇଲେକ୍ଟ୍ରିସିଆନ, ଫିଟର ଏବଂ ୱେଲ୍ଡର ଭଳି ଟ୍ରେଡ୍ ସହିତ ଆପଣଙ୍କୁ ମିଳିବ ଅଭିଜ୍ଞ ଶିକ୍ଷକ ଏବଂ ଆଧୁନିକ ପାଠପଢ଼ାର ସୁବିଧା। ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ପୃଥକ ହଷ୍ଟେଲ ସୁବିଧା, ସମସ୍ତଙ୍କ ପାଇଁ ମାଗଣା ବହି ଏବଂ କିଟ୍, ଛାତ୍ରୀମାନଙ୍କ ପାଇଁ କୋର୍ସ ଫି'ରେ 30% ରିହାତି ଏବଂ SC/ST ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ସମ୍ପୂର୍ଣ୍ଣ ମାଗଣା। ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ବୁଧବୀର ITI, ବର୍ଟୋଲି NIT ବ୍ୟାକ୍ପୋଷ୍ଟ, ରାଉରକେଲାରେ। ମୋବାଇଲ ନମ୍ବର 7008515483 କିମ୍ବା 9437341218। ବୁଧବୀର ITI, ଦକ୍ଷତା ଆମର, ସୁରକ୍ଷିତ ଭବିଷ୍ୟତ ଆପଣଙ୍କର।

ନମସ୍କାର ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆକାଶବାଣୀ ରାଉରକେଲାର ପ୍ରିୟ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆଜିର ପ୍ରଗତି ସିଟି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ମୁଁ ଆପଣଙ୍କ ରେଡିଓ ସାଥୀ ଅନିତା। ତେବେ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ।

ଶ୍ରୋତାବନ୍ଧୁ, ଆପଣ ଜାଣନ୍ତି ଯେ ସାହିତ୍ୟ ହେଉଛି ମାନବ ସମାଜର ହୃଦୟର ସ୍ପନ୍ଦନ। ଏହା କେବଳ ଶବ୍ଦର ସମାହାର ନୁହେଁ, ବରଂ ଜୀବନର ଅଭିବ୍ୟକ୍ତି। ଶ୍ରୋତାବନ୍ଧୁ, ଜଣେ ଇଂରାଜୀ ସାହିତ୍ୟିକଙ୍କ ମତ ଅନୁଯାୟୀ ସାହିତ୍ୟ କ୍ଷେତ୍ରରେ ବହୁ ସଂଖ୍ୟକ ମିସ୍ତ୍ରୀ ଥାଆନ୍ତି, ମାତ୍ର ଅଳ୍ପ ସଂଖ୍ୟକ ଶିଳ୍ପୀ ମିଳନ୍ତି। ହଁ ଶ୍ରୋତାବନ୍ଧୁ, ଯାହା ସମାଜ ଓ ବ୍ୟକ୍ତିର ସର୍ବବିଧ ହିତ ସାଧନ କରିଥାଏ ତାହା ହେଉଛି ସାହିତ୍ୟ। ଆଉ ଯେଉଁମାନେ ସାହିତ୍ୟ ସୃଷ୍ଟି କରନ୍ତି ସେମାନେ ହେଉଛନ୍ତି ସାହିତ୍ୟିକ। ସାହିତ୍ୟିକମାନେ ନିଜ ଲେଖନୀ ମାଧ୍ୟମରେ ସମାଜକୁ ଦିଗ୍ଦର୍ଶନ ଦେଇଥାନ୍ତି। ହଁ ଶ୍ରୋତାବନ୍ଧୁ, ସମାଜର ବାସ୍ତବ ଚିତ୍ରକୁ ସମାଜ ଆଗରେ ଦେଖାଇଥାନ୍ତି ଜଣେ ସାହିତ୍ୟିକ। ଆମ ଓଡ଼ିଶାରେ ଏପରି ମହାନ ସୁସାହିତ୍ୟିକମାନେ ଅଛନ୍ତି ଯେଉଁମାନେ କି ତାଙ୍କ ଅଦମ୍ୟ ଚେଷ୍ଟା ପାଇଁ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଆଜି ବଞ୍ଚି ରହିଛି ଓ ପରିବ୍ୟାପ୍ତ ହୋଇଛି ସାରା ଜଗତରେ। ଆଜି ସେହି ମହାନ କବି ସାହିତ୍ୟିକମାନଙ୍କୁ ମୋର ସତତଃ ନମନ। ତେବେ ଶ୍ରୋତାବନ୍ଧୁ, ମୁଁ ଆଜି ଆପଣଙ୍କୁ ସାହିତ୍ୟ ଓ ସାହିତ୍ୟିକମାନଙ୍କ ଉପରେ ଏତେ ସବୁ କଥା କହିବାର କାରଣ ହେଉଛି ଯେ ଆଜିର ଆମ କାର୍ଯ୍ୟକ୍ରମରେ ମଧ୍ୟ ଏହିପରି ରାଉରକେଲାର ଜଣେ ଖୁବ୍ ଜଣାଶୁଣା ସୁସାହିତ୍ୟିକ ଉପସ୍ଥିତ ଅଛନ୍ତି, ଯେ କି ଜଣେ ସମାଜ ସଚେତକ ସାହିତ୍ୟିକ ଭାବରେ ସେ କେବଳ ରାଉରକେଲା ନୁହେଁ, ରାଉରକେଲା ବାହାରେ ମଧ୍ୟ ଖୁବ୍ ସୁନାମ ଅର୍ଜନ କରିଛନ୍ତି। ତାଙ୍କ ଲେଖନୀ ମାଧ୍ୟମରେ ପାଠକମାନଙ୍କ ମନରେ ନୂତନ ଚିନ୍ତାଧାରା ଓ ସକାରାତ୍ମକ ଭାବନା ଜାଗ୍ରତ କରିବାରେ ସଫଳ ହୋଇଛନ୍ତି। ତେବେ ଶ୍ରୋତାବନ୍ଧୁ, ଆଉ ଡେରି କାହିଁକି, ଆସନ୍ତୁ ତାଙ୍କୁ ସାକ୍ଷାତ କରିବା ଏବଂ ଜାଣିବା ସାହିତ୍ୟ ପଥରେ ତାଙ୍କର ଦୀର୍ଘ ଦିନର ଯାତ୍ରା, ସାରସ୍ୱତ ସାଧନା, ତାଙ୍କର ଅନୁଭୂତି ଏବଂ ସଫଳତା ସମ୍ପର୍କରେ ଅନେକ କିଛି କଥା ଜାଣିବା ସହିତ ଏକ ସୁସମାଜ ଗଠନ ଦିଗରେ ସାହିତ୍ୟିକମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିବା ଆଜିର ଆମ ପ୍ରଗତିଶୀଳ କାର୍ଯ୍ୟକ୍ରମର ଅତିଥି, ଯେ କି ରାଉରକେଲାର ଜଣେ ଖୁବ୍ ଜଣାଶୁଣା କବି, ସୁସାହିତ୍ୟିକ ତଥା ଶିକ୍ଷକ ଶ୍ରୀ ଗୌତମ ଦାସଙ୍କ ସହିତ।

0: ସାର୍ ନମସ୍କାର।
1: ନମସ୍କାର।
0: ଆକାଶବାଣୀ ରାଉରକେଲାର ପ୍ରଗତି ସିଟି କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛି।
1: ଧନ୍ୟବାଦ। ଆକାଶବାଣୀର ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ମୋର ନମସ୍କାର।
0: ଆଜ୍ଞା, ତେବେ ସାର୍ ଆଜିର ଆମ କାର୍ଯ୍ୟକ୍ରମରେ ମୁଖ୍ୟତଃ ଯେପରି ଆପଣ ଜାଣନ୍ତି ଯେ ସାହିତ୍ୟ ହେଉଛି ଆମ ସମାଜର ଦର୍ପଣ, ସାହିତ୍ୟିକ ମାନେ ହେଉଛନ୍ତି ସମାଜର ଜଣେ ଜଣେ ଜାଗ୍ରତ ପ୍ରହରୀ, ସମାଜକୁ ସୁପଥରେ ଆଗେଇ ନେବାରେ ସାହିତ୍ୟିକ ମାନଙ୍କର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ତେବେ ଯେହେତୁ ସାର୍ ଆପଣ ଜଣେ ସୁସାହିତ୍ୟିକ ଭାବରେ କେବଳ ରାଉରକେଲା ନୁହେଁ, ରାଉରକେଲା ବାହାରେ ମଧ୍ୟ ଆପଣ ଖୁବ୍ ଜଣାଶୁଣା, ତେଣୁ ଆଜିର ଆମ କାର୍ଯ୍ୟକ୍ରମରେ ମୁଖ୍ୟତଃ ଆଜି ଆମେ ଆପଣଙ୍କ ସମ୍ପର୍କରେ କିଛି ଜାଣିବା ସହିତ ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ଦୀର୍ଘ ଦିନର ସାରସ୍ୱତ ସାଧନା, ଆପଣଙ୍କର ଅନୁଭୂତି ଏବଂ ସଫଳତା ସମ୍ପର୍କରେ ଜାଣିବା ସହିତ ଆଜିର ଆମ ଆଲୋଚନାର ବିଷୟ ଯେପରି ରହିଛି କି ଏକ ସୁସମାଜ ଗଠନ ଦିଗରେ ସାହିତ୍ୟିକମାନଙ୍କର ଭୂମିକା ସମ୍ପର୍କରେ ଆମେ ଆପଣଙ୍କଠୁ ଅନେକ କିଛି କଥା ଜାଣିବୁ ବୋଲି ଆମର ଆଶା ରହିଛି। ତେବେ ସାର୍ ଆପଣ ପ୍ରଥମେ କୁହନ୍ତୁ ଯେ ଆପଣ କେତେ ବର୍ଷ ବୟସରେ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ ଏବଂ ଏ ଦିଗରେ କାହା ପ୍ରେରଣାରେ ଆଗେଇ ଆସିଥିଲେ।

0: ପ୍ରଥମେ ମୁଁ ଆକାଶବାଣୀର ସମସ୍ତ କାର୍ଯ୍ୟକର୍ତ୍ତା ତଥା ଆପଣଙ୍କୁ ସଦୁଆଦ ସହିତ ନମସ୍କାର ଜ୍ଞାପନ କରୁଛି। ମୁଁ ସାହିତ୍ୟ କ୍ଷେତ୍ରକୁ ପିଲାବେଳୁ ଆସିଲିଣି, ଯାହାକି ମୁଁ ଯେତେବେଳେ ଯୁକ୍ତ ଦୁଇ ପଢ଼ୁଥିଲି ପ୍ରଥମ କବିତା ମୋର ପ୍ରକାଶ ପାଇଲା ଗୋଟିଏ ଖବରକାଗଜରେ। ସେ କବିତା ଥିଲା ଚାଲି, ଏବଂ ପରେ ପରେ ଗୋଟିଏ ମାସ ପରେ ଗୋଟିଏ ଗଳ୍ପ ମଧ୍ୟ ପ୍ରକାଶ ପାଇଲା। ଗଳ୍ପର ଶୀର୍ଷକ ଥିଲା ଉଦ୍ଧତ ଭାଗ୍ୟ ଓ ସମୟ ସହ ସାଲିସ। ତ ମୁଁ ଏଇ ଯେଉଁ ସାହିତ୍ୟ କ୍ଷେତ୍ରକୁ ଆସିଛି, ପ୍ରେରଣା କହିଲେ ମୋର କବିବନ୍ଧୁ ମନୋଜ ନାୟକଙ୍କଠାରୁ ମୁଁ ପ୍ରଥମେ ପ୍ରେରଣା ପାଇଥିଲି। ତାପରେ ନିତ୍ୟ ନୂତନର ସମ୍ପାଦକ ଯେ ପଣ୍ଡିତ ପ୍ରବୋଧ ମିଶ୍ରଙ୍କ ପ୍ରେରଣାରେ ମୁଁ ଲେଖିବାକୁ ମନ ବଳେଇଥିଲି।
1: ଆଜ୍ଞା, ବହୁତ ଭଲ କଥା। ତେବେ ସାର୍, କହିବେ କି ଏ ଯାବତ୍ ଆପଣଙ୍କର କେତୋଟି କବିତା, ପ୍ରବନ୍ଧ, ଗଳ୍ପ, ଏମିତି କେତେ ଗୁଡ଼ିଏ ଆପଣଙ୍କର ସାରସ୍ୱତ ସୃଷ୍ଟି ରହିଛି, ସେ ଉପରେ ଟିକେ କହିଲେ ଭଲ ହେବ।
0: ମୁଁ ଲେଖିସାରିଲିଣି ଅନେକ ଗଳ୍ପ, କହିଲେ ଶତାଧିକ କବିତା, ନାଟକ, ତା ଭିତରେ ପ୍ରବନ୍ଧ ମଧ୍ୟ ଲେଖିଛି। ସେଥିମଧ୍ୟରୁ ମୋର ଏଯାବତ୍ ଓଡ଼ିଶାରେ ଲବ୍ଧ ପ୍ରତିଷ୍ଠିତ ପତ୍ରିକାମାନଙ୍କରେ ଶତାଧିକ କବିତା, ଗପ ଆଉ ପ୍ରବନ୍ଧ ପ୍ରକାଶ ପାଇଛି। 18 ନାଟକ ମଧ୍ୟ ପାଣ୍ଡୁଲିପି ଏଯାବତ୍ ଅଛି ମୋ ପାଖରେ, ମାନେ ଲେଖିସାରିଲିଣି। ତତ୍ସହିତ ମୋର 17 ବହି ପ୍ରକାଶିତ ହୋଇଛି, ସେଥିମଧ୍ୟରୁ 14 ବୌଦ୍ଧିକ ପୁସ୍ତକ, ଯେଉଁ ବୌଦ୍ଧିକ ପୁସ୍ତକ ପିଲାମାନଙ୍କ ପାଇଁ, ଏବଂ 3 ମୋର, ଗୋଟିଏ ହେଲା ଗଳ୍ପ ସଂକଳନ ଗପ ପଢ଼ିବ ବୁଦ୍ଧି ବଢ଼ିବ, ଗୋଟିଏ ପ୍ରବନ୍ଧ ଆଉ ଗୋଟିଏ ଉପନ୍ୟାସ ପ୍ରକାଶ ପାଇଛି। ଏଯାବତ୍ ଯାହା ଲେଖୁଛି ଆଉ 2 କବିତା ଏବଂ ଗୋଟିଏ ଗପ ଯନ୍ତ୍ରସ୍ଥ ଅଛି, ବର୍ତ୍ତମାନ ପ୍ରକାଶ ପାଇବ କିଛିଦିନ ଭିତରେ, ଖୁବ୍ ଶୀଘ୍ର।
1: ଆଜ୍ଞା, ମାନେ କହିବାକୁ ଗଲେ ଆପଣ ସାହିତ୍ୟର ସବୁ ବିଭାଗ ଉପରେ ଆପଣଙ୍କର ଅନୁଭୂତି ରହିଛି, ମାନେ ଲେଖା ଆପଣ ସୃଷ୍ଟି କରିସାରିଛନ୍ତି।
0: ଆଜ୍ଞା ଆଜ୍ଞା।
1: ତ ଯେଉଁ ସାର୍ ଆପଣ କହିଲେ 18 ନାଟକ ଲେଖିଛନ୍ତି, ତ ଏଇ ଯେଉଁ ନାଟକ ଲେଖିବାର ଯେଉଁ ପ୍ରେରଣା ଆପଣ କେମିତି ପାଇଲେ, କେମିତି ନାଟକ ଲେଖିବାକୁ ଆପଣ ଚିନ୍ତା କଲେ?
0: ମୁଁ ପିଲାବେଳେ ବିଦ୍ୟାଳୟ ମାନଙ୍କରେ ଏକକ ଅଭିନୟ ପାଇଁ ଲେଖେ।
1: ଆଚ୍ଛା।
0: ତାପରେ ମୁଁ ରାଉରକେଲା ଆସିଲା ପରେ ନାଟକ ବେଶୀ ମନସ୍ଥ କରିଛି, ଯେମିତି ସ୍ୱସ୍ତି ସାହିତ୍ୟ ସଂସଦ ସହିତ ମିଶିଥିଲି, ଅନ୍ୟାନ୍ୟ ସାହିତ୍ୟ, ମୋର ନାୟିକା ଗୋଟେ ନାଟକ ଏଇ ଖୁବ୍ ଶୀଘ୍ର ମାନେ ତା ଭିତରେ କରିଛି, ଯେଉଁଟା ଅହିସୁଲକ୍ଷଣୀ ବୋଲି ଗୋଟେ ନାଟକ ସି ବି ସେଣ୍ଟର ହେଇଥିଲା, ସ୍ୱାଧୀନତା ବୋଲି ଗୋଟେ ନାଟକ ଆ ଭିତରେ ହେଇଥିଲା। ଏମିତି କରିକି ମୁଁ 18 ନାଟକ ଲେଖିସାରିଲିଣି, ଆଉ ଅପେରା ନାଟକ 4 ଲେଖିଛି। ଅପେରା ନାଟକ ଆଉ ଲେଖିବାକୁ ମଧ୍ୟ ମନ ବଳଉଛି।
1: ଆଚ୍ଛା, ତ ଆପଣ ଏତେ ନାଟକ ଲେଖିଛନ୍ତି, ଉପନ୍ୟାସ ଲେଖିଛନ୍ତି, ସବୁ ପ୍ରକାର ଲେଖା ଆପଣ ଲେଖିଛନ୍ତି, ତ କହିବେ କି କେଉଁ ଲେଖା ଆପଣଙ୍କୁ ଗୋଟେ ସମାଜରେ ପ୍ରତିଷ୍ଠିତ କରାଇପାରିଛି?
0: ବିଶେଷ କରି ମୋତେ କବିତା ଆଉ ଗପ ଭଲ ଲାଗେ, ଆଉ କବିତା ଭାବରେ ବେଶ ଜଣାଶୁଣା ମୁଁ ଅଛି। ନାଟକ ଯଦିଓ ନୂଆ ଲେଖୁଛି, କିନ୍ତୁ ଗପ କବିତାରେ ମୁଁ ଆଦୃତ ହେଇଛି।
1: ଆଜ୍ଞା। ତ ସାର୍, ଏବେ ଆମେ ନିହାତି ଭାବରେ ଆପଣଙ୍କଠାରୁ ଆପଣଙ୍କର ଲିଖିତ ଗୋଟିଏ ସୁନ୍ଦର କବିତାଟି ଶୁଣିବାକୁ ଚାହିଁବୁ।
0: ମୁଁ ବର୍ତ୍ତମାନ ଗୋଟେ କବିତା ପାଠ କରୁଛି। ଏଇ କବିତାଟି ଗୋକର୍ଣ୍ଣିକାରେ ପ୍ରକାଶ ପାଇଥିଲା। ଏଇଟା ଗୋଟେ ଝିଅ ତାର ଜୀବନ ଭିତରେ ବାହା ହେଇସାରିଲା ପରେ ତାର କ'ଣ ଘଟୁଛି ସେଇ ଭିତରେ ଗୋଟେ କବିତା, ଶୀର୍ଷକ ହେଉଛି ଝିଅ ଜୀବନର ବ୍ୟାକରଣ।
1: ଆଜ୍ଞା।
0: ବାପା ମନରୋକ୍ତିକି ପ୍ରକାଶ ନ କରି ହାତ ଛନ୍ଦି ଦେଲେ ଭାବନାର ଆଢୁଆଳରେ, ପ୍ରଜାପତି ପରି ବଦଳି ଗଲା ଭେଷ ପରିପାଟି ଆଚାର ବିଚାର, ଓଠ ବନ୍ଦ କରି ବେଦୀର ହୋମରେ ଆହୁତି ଦେଇଦେଲି ନିଜୋତ୍ତର ବର୍ଣ୍ଣମାଳାକୁ, ସ୍ୱାମୀ ସହ କରିଛି ସନ୍ଧି ବର୍ତ୍ତମାନ ଭବିଷ୍ୟତ ଯୋଗ ହୋଇ ଚାଲିବାକୁ, ଶ୍ୱଶୁର ତିଳକୁ ତାଳ କଲେ ବି ଆକାଶ କଇଁଆ ଚିଲିକା ମାଛ ଆଣିବାକୁ ଚେଷ୍ଟା କରିଛି, ଘରର ସମସ୍ୟାର ସମାସକୁ କଳା ବାଦଲ ପରି ମୁଣ୍ଡରୁ କାଢ଼ିଛି ବିନା ତୃତୀୟ ପୁରୁଷ ସାହାଯ୍ୟରେ, ଶାଶୁ ଇଆ ପ୍ରତ୍ୟୟ ଲଗାଇ ପାଣିଚିଆ ତରକାରୀକୁ ଫୋପାଡ଼ି ଦେଲେ ବି ସେ ଗୋଟିଏ ମାତ୍ର ସମାପିକା କ୍ରିୟା ଲଗାଇ ସରଳ ବାକ୍ୟଟିଏ କହିଛି, ଜାଣିବାର ଇଚ୍ଛାରେ ଗଢ଼ି ତୋଳିଛି କର୍ମକୁ ପ୍ରାଧାନ୍ୟ ଦେଇ, ବିସ୍ମୟ ସୂଚକ ବାକ୍ୟରେ କୁହେ ଆହା ମୁଁ କି ସୁନ୍ଦର ବହୁଟେ କେବେ ତିଆରି କରେନି ପ୍ରଶ୍ନବାଚକ ବାକ୍ୟଟିଏ।
1: ବହୁତ ସୁନ୍ଦର, ବହୁତ ସୁନ୍ଦର କବିତାଟି ଆପଣ ଲେଖିଛନ୍ତି। ଗୋଟିଏ ଝିଅର ମାନେ ତାର ଶାଶୁଘର ଜୀବନରେ କିପରି ଘଟଣା ଘଟୁଛି, ସେ କିପରି ଭାବରେ ତା ଶାଶୁଘର ସମସ୍ତଙ୍କୁ ନେଇ ସେ ଚଳୁଛି, ସେ ସମ୍ପର୍କରେ ବହୁତ ସୁନ୍ଦର ଭାବରେ ଆପଣ ଲେଖିଛନ୍ତି। ଆମ ଶ୍ରୋତାମାନଙ୍କ ମନକୁ ନିଶ୍ଚୟ ହିଁ କବିତାଟି ଛୁଇଁଥିବ ବୋଲି ମୁଁ ଆଶା କରୁଛି। ତେବେ ସାର୍, ସାହିତ୍ୟ ସମାଜର ଦର୍ପଣ, ଏହି ଉକ୍ତିଟିକୁ ଆପଣ କିପରି ଦେଖନ୍ତି?
0: ଦର୍ପଣ ଯେମିତି ସତ୍ ଦେଖାଇଥାଏ, ସାହିତ୍ୟ ମଧ୍ୟ ସମାଜକୁ ସଠିକ୍ ମାର୍ଗ ଦେଖାଏ। ଯେଉଁ ଲେଖା ନିଜ ସ୍ୱାର୍ଥ ତ୍ୟାଗ କରି ସମୂହ ସ୍ୱାର୍ଥକୁ ଦେଖାଏ ସେହି ପ୍ରକୃତର ଲେଖା। ଯଦି ସେହି ଉକ୍ତିରେ ମୁଁ କହିବି, ମଧୁସୂଦନ ଦାସ ଯିଏ ନିଜେ ଦେବାଳିଆ ହୋଇ ଜନସେବା କରିଥିଲେ, ତାଙ୍କର ସେହି ଲେଖାଟି ମୋର ମନେ ପଡ଼ୁଛି। ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ୱାର୍ଥକୁ ସାରଥି କଲେ, ଟାଣେ କିରେ ଗାଡ଼ି ଦାନାର ଦବଡ଼ା ଘୋଡ଼ା ମୁହେଁ ବନ୍ଧା ଥିଲେ।
1: ଆଜ୍ଞା, ପ୍ରକୃତରେ ଠିକ୍ କଥା କହିଲେ। ସମାଜର ପ୍ରତ୍ୟେକ ଘଟଣା ଦୁର୍ଘଟଣା ସବୁକୁ ସାହିତ୍ୟିକମାନେ ତାଙ୍କ

0: ଲେଖନୀ ମାଧ୍ୟମରେ ପ୍ରକାଶ କରିଥାନ୍ତି ଏବଂ ଲୋକମାନଙ୍କୁ ସଚେତନ କରିଥାନ୍ତି। ତେବେ ସାର୍, ଆପଣ ଯେମିତି କହିଲେ ସାହିତ୍ୟର ଅନେକ ବିଭାଗ ରହିଛି, ଅନେକ କବିତା, ଗଳ୍ପ, ପ୍ରବନ୍ଧ, ନାଟକ ସବୁକିଛି ଲେଖିଛନ୍ତି, ସେ ମଧ୍ୟରୁ ବେଶୀ ରୁଚି କେଉଁଥିରେ ରହିଛି ଆଉ କାହିଁକି?
1: ମୁଁ ବର୍ତ୍ତମାନ ନାଟକ ଲେଖିବାକୁ ଭଲ ପାଉଛି, କାରଣ ଦୃଶ୍ୟ ଶ୍ରାବ୍ୟ ନାଟକ ଏକା ସାଙ୍ଗରେ ହଜାର ହଜାର ଦର୍ଶକଙ୍କୁ ମନର କଥା କହି ହେଉଛି। ତା ଛଡ଼ା ନାଟକ ଏକ ବଳିଷ୍ଠ ମାଧ୍ୟମ ଯାହା ଅନେକ କଥା ଲେଖକର ଅନ୍ତଃସ୍ୱର ପହଞ୍ଚାଇପାରେ।
0: ପ୍ରକୃତରେ ନାଟକ ମାଧ୍ୟମରେ ଆମର ଦର୍ଶକମାନଙ୍କ ହୃଦୟରେ ଏହା ଶୀଘ୍ର ଘର କରିଥାଏ, ଦର୍ଶକମାନଙ୍କୁ ସଠିକ୍ ପଥରେ ଯିବା ପାଇଁ ଗୋଟେ ଦିଗ୍ଦର୍ଶନ ମିଳିଥାଏ। ଏହା ଗୋଟେ ମନୋରଞ୍ଜନ ମାଧ୍ୟମ ହୋଇଥାଏ, ତା ସହିତ ସେମାନେ ଅନେକ ଶିକ୍ଷା ମଧ୍ୟ କରିଥାନ୍ତି। ତେବେ ସାର୍, ସାହିତ୍ୟିକ ମାନେ ହେଲେ ସମାଜ ସଚେତକ ବା ସମାଜର ଜଣେ ଜଣେ ଜାଗ୍ରତ ପ୍ରହରୀ, ତେଣୁ ଆପଣ କହିବେ କି ସମାଜର କେଉଁ ସମସ୍ୟା ଗୁଡ଼ିକ ଉପରେ ଜଣେ ସାହିତ୍ୟିକଙ୍କୁ ଧ୍ୟାନ ଦେବା ଉଚିତ ବୋଲି ଆପଣ ଭାବୁଛନ୍ତି?
1: ସମାଜରେ ଅନେକ ସମସ୍ୟା ଅଛି ଯାହାକୁ ଆମ ସାହିତ୍ୟିକମାନେ ଉତ୍ଥାନ କରୁଛନ୍ତି ଆଉ କରିବା ଉଚିତ। ତଥାପି ଲେଖକଟିଏ ସାହସୀ ହୋଇ ସତ୍ୟନ୍ୟାୟର କଥା କହିବା ଦରକାର। ଲେଖକଟିଏ ମାଟିରୁ ଆକାଶ ପର୍ଯ୍ୟନ୍ତ, ଭୂମିରୁ ଭୂମା ପର୍ଯ୍ୟନ୍ତ ତା'ର ଲେଖନୀ ଚାଳନା ଭିତରେ ନିଜର କଥା, ତା ସହିତ ଲୋକମାନଙ୍କର, ପ୍ରତିଟି ଲୋକମାନଙ୍କର ଘଟୁଥିବା ଘଟଣାକୁ ଯେଉଁଟା ରହିଯାଉଛି ମାଟି ତଳେ, ଛାତି ତଳେ ଚାପି ହେଇକି ରହିଯାଉଛି, ସେଇଟା ପରିପ୍ରକାଶ କରିବା କଥା।
0: ଆଜ୍ଞା, ପ୍ରକୃତରେ ଠିକ କଥା, ମାନେ ବାସ୍ତବ କଥାକୁ ସେମାନେ ସମାଜ ଆଗରେ ପରିପ୍ରକାଶ କରିଲେ ହିଁ ମାନେ ସବୁକିଛି କଥା ସାମ୍ନାକୁ ଆସିବ ଏବଂ ସମସ୍ତେ ନିଜ ନିଜର ଦାୟିତ୍ୱ ମଧ୍ୟ ବୁଝିପାରିବେ, ସଠିକ୍ ପଥରେ ଆମ ସମାଜ ଆଗେଇ ପାରିବ। ତେବେ ଆପଣ ଓଡ଼ିଆ ସାହିତ୍ୟର ବିକାଶ ଦିଗରେ ତଥା ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ ରଖିବା ଦିଗରେ ଆପଣ ଅନ୍ୟାନ୍ୟ ଲେଖକ ତଥା ସାହିତ୍ୟିକମାନଙ୍କୁ କ'ଣ ଆଉ ଆଡ଼ଭାଇସ୍ କରିବାକୁ ଚାହିଁବେ?
1: ମୁଁ ଗୋଟିଏ ଧାଡ଼ିରେ କହିବି, ଓଡ଼ିଆ ଭାଷାର ମାଟିକାନ୍ଥରେ ପୁରୁଣା ଶବ୍ଦର ଠଣାଟିଏ କରି ଓଡ଼ିଆ ପଣର ଡିବିରିକି ଜାଣନ୍ତୁ ନା। କହିବା ଅର୍ଥ, ଆମେ ଯେଉଁ ପୁରୁଣା ଭାଷା, ପୁରୁଣା ଶବ୍ଦ ସେଇଗୁଡ଼ିକୁ ଗୋଟିଏ ଆଣି ଆମେ ଲୋକମାନଙ୍କର କଥା କହିଲେ ଏହିଁ ସାହିତ୍ୟ ହେବ। ଆଉ ବାକି ରହିଲା ସଂସ୍କୃତି ପରମ୍ପରା ପାଇଁ, ପାଶ୍ଚାତ୍ୟ ପର୍ବ ପାଳନ ନକରି ରଜ, ନୂଆଖାଇ, ଦୋଳ ରଥଯାତ୍ରା ବାର ମାସରେ ତେର ପର୍ବ ପରି ପାଳନ କଲେ ସଂସ୍କୃତି ପରମ୍ପରା ଆପେ ଆପେ ଆସିଯିବ।
0: ତେଣୁ ସେଥିପାଇଁ କହିବାକୁ ଗଲେ ଆମର ଯେଉଁମାନେ କଳା ସାହିତ୍ୟକୁ ଧରି ରଖୁଛନ୍ତି, ଯେଉଁ ସାହିତ୍ୟିକମାନେ ହୁଅନ୍ତୁ ବା କଳାକାରମାନେ ହୁଅନ୍ତୁ, ସେମାନେ ଏ ଦିଗରେ ଆମ କଳା ସଂସ୍କୃତିକୁ ଆଗକୁ ନେବାରେ ସେମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ନୁହେଁ କି? ତେବେ ସାର୍, ଆପଣଙ୍କର ଦୀର୍ଘଦିନର ସାହିତ୍ୟ ଅନୁଭୂତି ଭିତରେ କହିବେ କି ସାହିତ୍ୟ କେବେ ଆପଣଙ୍କୁ କିଛି ଗୋଟେ ଅସୁବିଧାର ସମ୍ମୁଖୀନ କରାଇଛି କି? ଆପଣ ସାହିତ୍ୟ ଲାଗି କିଛି ଗୋଟେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି କି?
1: ସାହିତ୍ୟ ଲାଗି ଅସୁବିଧାର ସମ୍ମୁଖୀନ ତ ହୋଇଛି, ବହୁତ ବାର ହୋଇଛି, କାରଣ ମୁଁ ଚାହିଁଥିଲେ ଓଡ଼ିଶା ବାହାରକୁ ଯାଇକି କେଉଁଠି ସେଟେଲ୍ ହୋଇଯାଇଥାନ୍ତି ବା ଚାକିରି କରିଥାନ୍ତି, କେବଳ ସାହିତ୍ୟ ପାଇଁ ମୁଁ ଓଡ଼ିଶା ଛାଡ଼ିଲିନି, ଯାହା ବି ହେଉ, କିନ୍ତୁ ସାହିତ୍ୟ ଦ୍ୱାରା ମଣିଷ ପରିବର୍ତ୍ତନ ହୋଇଛି। ମୋର ଗୋଟେ ଅନୁଭୂତିର କଥା ମୁଁ କହୁଛି, ଏଇ ରାଉରକେଲା ଭିତରେ ଗୋଟେ ପତ୍ରିକାରେ ମୋର ଗୋଟେ କବିତା ପ୍ରକାଶ ପାଇଥିଲା, କବିତାର ଶୀର୍ଷକ ଥିଲା ଅର୍ଥ ଠକେଇ ବାଗୁଡ଼ି। ସେତେବେଳେ ଚିଟ୍ଫଣ୍ଡ ନୂଆ ନୂଆ ଚାଲିଥିଲା, ତ ସେଇ କବିତାଟାକୁ ଜଣେ ପାଠକ ପଢ଼ିସାରିଲା ପରେ ସେ ପଇସା କିଛି ଲଗେଇବାକୁ ମନସ୍ଥ କରିଥିଲେ ସେଇ ଚିଟ୍ଫଣ୍ଡ କମ୍ପାନୀରେ, କିନ୍ତୁ ସେ ଆଉ କମ୍ପାନୀରେ ପଇସାଟାକୁ ଲଗେଇ ନଥିଲେ, ତା ଫଳରେ ଯେ ସେ ଜାଣିଲେ କିଛି ଦିନ ପରେ ଏଇଟା ଚିଟ୍ଫଣ୍ଡ କମ୍ପାନୀଟା ଠକିଗଲେ, ମାନେ ଠକିଥାନ୍ତେ, ତାର ଲକ୍ଷେ ଟଙ୍କାଟେ ସେ ତାର ବଞ୍ଚିଯାଇଥିଲା। ତାପରେ ସେ ମୋତେ ଦିନେ ଦେଖା ହେଲେ, କହିଲେ ଆପଣ ଗୌତମ ଦାସ? ମୁଁ କହିଲି ହଁ। ସେ କହିଲେ ଏମିତି ମୁଁ ଗୋଟେ ଚିଟ୍ଫଣ୍ଡରେ ଲକ୍ଷେ ଟଙ୍କା ବିନିଯୋଗ କରିବାକୁ ଯାଉଥିଲି, ଆପଣଙ୍କ କବିତା ଅର୍ଥ ଠକେଇ ବାଗୁଡ଼ିର ସେ ପୁରା ଆପଣ ଚିଟ୍ଫଣ୍ଡ ଉପରେ ଲେଖିଛନ୍ତି, ତ ମୁଁ ସେଇ ପଦଟା ଶୁଣିକି ମୁଁ ନିଜକୁ ଭାବିଲି ଯାହା ହଉ ମୋର ଲେଖିବାରେ କିଞ୍ଚିତ ସଫଳ ହେଇଛି।
0: ନିହାତି ଭାବରେ, ମାନେ କହିବାକୁ ଗଲେ ଆପଣ ଲେଖନୀ ଜଣକୁ ସେ ଠକେଇରୁ ବଞ୍ଚେଇ ଦେଇଥିଲା, ଜଣେ ସେଥିରୁ ଶିକ୍ଷା ମଧ୍ୟ କରିପାରିଛନ୍ତି।
1: ଆଜ୍ଞା ଆଜ୍ଞା,
0: ତେଣୁ ଏଇଟା ଗୋଟେ ବହୁତ ବଡ କଥା, ଜଣେ ସାହିତ୍ୟିକଙ୍କ ଲାଗି ବହୁତ ସୁନ୍ଦର ଅନୁଭୂତି ଆପଣ କହିଛନ୍ତି। ତେବେ ଯେମିତି ରାଉରକେଲା ମଧ୍ୟ ଆମର ଗୋଟେ କଳା ସଂସ୍କୃତିର ସହର, ତେଣୁ ଏଠି ବହୁତ କଳାକାର ଅଛନ୍ତି, ବହୁତ ସାହିତ୍ୟିକ ଅଛନ୍ତି, ବହୁତ ନାଟ୍ୟକାର ଅଛନ୍ତି, ସାହିତ୍ୟ କ୍ଷେତ୍ରରେ ମଧ୍ୟ ଅନେକ ନୂଆ ନୂଆ କବି ସାହିତ୍ୟିକ ମାନେ ଆଗେଇ ଆସିଲେଣି ବର୍ତ୍ତମାନ, ତ ଆପଣ ଜଣେ ବରିଷ୍ଠ ସାହିତ୍ୟିକ ଭାବରେ ସମାଜ ଲାଗି ନୂତନ ଯୁବପିଢ଼ିଙ୍କୁ କିପରି ଲେଖା ସୃଷ୍ଟି କରିବା ଆବଶ୍ୟକ ବୋଲି ଆପଣ କହିବେ?
1: ମୋ ମତରେ ସେମାନେ ଲେଖାର ମୌଳିକତା ଉପରେ ପ୍ରାଧାନ୍ୟ ଦେବା ଦରକାର, ଲେଖାର ମୌଳିକତା ଉପରେ ପ୍ରାଧାନ୍ୟ ଦେବା ସହିତ ପ୍ରତିଟି ଲେଖାରେ ସମାଜ ପାଇଁ ବାର୍ତ୍ତା ରଖିବା ନିହାତି ଦରକାର।
0: ଆଜ୍ଞା, ପ୍ରକୃତରେ ଯୋଉ ଲେଖା ସମାଜକୁ ପରିବର୍ତ୍ତନ କରିନଥାଏ ସେ ଲେଖାର କୌଣସି ମୂଲ୍ୟ ନଥାଏ। ଆଉ ବର୍ତ୍ତମାନ ତ ଆପଣ ଦେଖୁଥିବେ ଅନେକ ମାନେ ମଡର୍ଣ୍ଣ କବିତା ମଧ୍ୟ ଯୁବ ପିଢ଼ି ଲେଖୁଛନ୍ତି, ଆଉ ଅନେକ କବିତାର ଯୋଉ ତାର ଲିରିକ୍ସ ରହୁଛି, ତ ସେଇସବୁ ଗୁଡ଼ାକ ମୁଁ ଭାବୁଛି ଅନେକ ବୁଝା ମଧ୍ୟ ପଡ଼ୁନି, ତ ସେ ଉପରେ ଆପଣ କ'ଣ କହିବାକୁ ଚାହିଁବେ?
1: ନାଇଁ, କବିତାଟା ଦୁଇଟି ପର୍ଯ୍ୟାୟରେ ଲେଖା ହୁଏ, ଜଣେ ନିଜର ସ୍ୱତଃପ୍ରଦୃତ ଭାବରେ କବିତା ଉତୁରି ଆସେ, ଆଉ ଜଣେ ପଢ଼ି ପଢ଼ିକି କବି ହେଇଥାଏ। ବହୁତ ସଂଖ୍ୟାରେ ପଢ଼ିବ, ବହୁତ କବିତା ପଢ଼ିବ, ପଢ଼ି ପଢ଼ି ଗୋଟେ ଗୋଟେ ଶବ୍ଦ ଦୁଇ ଦୁଇଟା ଶବ୍ଦ ଲେଖୁ ଲେଖୁ ସେ କବି ବନିଯାଆନ୍ତି ବା ଲେଖକ ବନିଯାଆନ୍ତି। ତ ଏଠି କ'ଣ ହେଉଛି ନା, ଆମର ଲେଖାରେ ସରଳତା ରହିବା ଦରକାର। ଆଗରୁ ବହୁତ ଆମେ ଭଞ୍ଜ ସାହିତ୍ୟ ଦେଖିବା, ପୁରାତନ ସାହିତ୍ୟ ଦେଖିବା, ଏତେ କ୍ଲିଷ୍ଟ ଥିଲା, ଆମେ ବୁଝିପାରୁନଥିଲେ। କିନ୍ତୁ ତା ମାନେ ନୁହେଁ ଯେ ସେ ଯୁଗର ସାହିତ୍ୟ ଆମକୁ କିଛି ଦେଇନାହିଁ, କାରଣ ଆମେ ନ ବୁଝିଲେ ପାଇଲେ ବି କବିତା ଆମକୁ ବହୁତ କିଛି ଦେଇଛି। କିନ୍ତୁ ଏବେକା ସାହିତ୍ୟ ଯଦି ଚ କ୍ଲିଷ୍ଟ ହେଉଛି, କିନ୍ତୁ ସରଳତରଳ ଲେଖିବା ଦରକାର। ଆଗକୁ ଏ ବିଷୟରେ ମଧ୍ୟ କବିମାନେ ବହୁତ କଥାବାର୍ତ୍ତା ହେଉଥିଲେ ମଝିରେ, ମାନେ କଥୋପକଥନ ଚାଲିଥିଲା ଯେ ସରଳତରଳ କରିବା କବିତାରେ ନିହାତି ଦରକାର। ଆପଣ ଗୋଟେ ସୁନ୍ଦର ପ୍ରଶ୍ନଟେ କଲେ, ଏଇଟା ଲେଖକମାନଙ୍କ ପାଇଁ ହେବା ଉଚିତ।
0: ତେବେ ସାର୍, ଆପଣ ଯେମିତି ଦେଖୁଥିବେ ମାନେ ବର୍ତ୍ତମାନ ଇଂଲିଶ ମିଡ଼ିୟମ ସ୍କୁଲ ଅଧିକ ହୋଇଯାଇଛି, ଆମର ଓଡ଼ିଆମାନେ ହିଁ ବର୍ତ୍ତମାନ ଇଂଲିଶକୁ ବହୁତ ପ୍ରାୟୋରିଟି ଦେଉଛନ୍ତି, ଯାହାଦ୍ୱାରା କି ସାହିତ୍ୟ ଠାରୁ ପିଲାମାନେ ଟିକେ ଦୂରେଇ ଯାଉଛନ୍ତି, ତେଣୁ ଛାତ୍ରଛାତ୍ରୀମାନଙ୍କୁ ସାହିତ୍ୟ ପ୍ରତି କିପରି ଆକର୍ଷିତ କରାଯାଇପାରିବ ବୋଲି ଆପଣ କହିବେ?
1: ପ୍ରଥମତଃ ପାଠ୍ୟପୁସ୍ତକରେ ତ ଓଡ଼ିଆ ସାହିତ୍ୟ ଅଛି, ତ ଆମେ ଓଡ଼ିଆ ସାହିତ୍ୟ ପ୍ରତି କାହିଁକି ବିମୁଖ ହେଉଛନ୍ତି?
0: ଆଜ୍ଞା,
1: ତ ଏଥିପ୍ରତି ଆମର ପ୍ରତ୍ୟେକ ସ୍କୁଲରେ ଲାଇବ୍ରେରୀ ମଧ୍ୟ ଅଛି, ସେଇ ଲାଇବ୍ରେରୀରେ ଶିକ୍ଷକମାନେ ପତ୍ରିକା ପଢ଼େଇବା ପାଇଁ ପିଲାମାନଙ୍କୁ କହିବା ଦରକାର। ଏଥିପାଇଁ ମୋ ମତରେ, ଏଇଟା ମୋ ବ୍ୟକ୍ତିଗତ ମତ, 30 ମାର୍କର ଗୋଟେ ପ୍ରୟୋଗ ରଖିବା, ପ୍ରତି ସବଜେକ୍ଟରେ ଓଡ଼ିଆର 30 ମାର୍କର ଗୋଟେ ପ୍ରୟୋଗ ରଖିବା, ଯାହା ଗୋଟେ ପିଲା ତା'ର ମୌଳିକତା ଲେଖା ଲେଖିଲା ଫଳରେ ସେ ମାର୍କ ପାଇପାରିବ। ତେଣୁ ଲେଖକ କେମିତି ସୃଷ୍ଟି ହେବ, ଏଥିପ୍ରତି ଶିକ୍ଷକମାନଙ୍କର ପ୍ରଥମ କର୍ତ୍ତବ୍ୟ। ଆମେମାନେ ଚାହିଁଲେ ଗୋଟେ ସାହିତ୍ୟିକ ଚାହିଁଲେ ଗୋଟେ ଲେଖକ ସୃଷ୍ଟି କରିପାରିବନି, ଯେମିତି ଗୋଟେ ଶିକ୍ଷକ ସୃଷ୍ଟି କରିପାରିବ। ଦ୍ୱିତୀୟତଃ ଯୁବପିଢ଼ିମାନେ ସାହିତ୍ୟ ପ୍ରତି ବିମୁଖ ହେବାର କାରଣ ହେଉଛି, ଯେମିତି ଆମର ଖେଳରେ ଯେଉଁ ଖେଳାଳିମାନେ ଭଲ ଖେଳୁଛନ୍ତି, ରଞ୍ଜି ଟ୍ରଫି ଖେଳୁଛନ୍ତି, ସେମାନଙ୍କୁ ନାଲକୋ ହେଉ ବଡ଼ ବଡ଼ କମ୍ପାନୀ ଡାକିକି ନେଉଛନ୍ତି, ସେହିପରି ଆମର ସାହିତ୍ୟ କ୍ଷେତ୍ରରେ ଆଗରେ ରହୁଥିବା ଯେଉଁ ସାହିତ୍ୟିକମାନଙ୍କୁ ଯଦି ଭଲ କମ୍ପାନୀ ସରକାର ଚାକିରି ପ୍ରୋତ୍ସାହନ ମିଳନ୍ତା, ତାହେଲେ ସେହି ମାଧ୍ୟମରେ ଅଲଗା କେରଳ ଦେଖନ୍ତୁ କିମ୍ବା ୱେଷ୍ଟବେଙ୍ଗଲରେ ବି କିଛି ମୁଁ କହିବି, ସାହିତ୍ୟିକମାନେ ଯେ ଆଗରେ ଅଛନ୍ତି, ଯେଉଁମାନଙ୍କୁ ସେଇ ତାଙ୍କର ଲେଖା ମାଧ୍ୟମରେ ଚାକିରି ପାଇପାରିଛନ୍ତି।
0: ଆଜ୍ଞା,
1: ତେଣୁ ସେହି କ୍ଷେତ୍ରରେ ସରକାର ବା ବେସରକାରୀ କମ୍ପାନୀମାନେ ଯଦି ସାହିତ୍ୟିକମାନଙ୍କୁ ସୁଯୋଗ ଦିଅନ୍ତେ, ତାହେଲେ ନିଶ୍ଚିତ ଭାବରେ ସାହିତ୍ୟ ପ୍ରତି ସମସ୍ତଙ୍କର ମନ ବଳନ୍ତା।
0: ଏଇଟା ଗୋଟେ ବହୁତ ବହୁତ ସୁନ୍ଦର କଥା ଆପଣ କହିଲେ, ପ୍ରକୃତରେ ଯେଉଁ ଯୁବପିଢ଼ିମାନଙ୍କୁ ମଧ୍ୟ ସାହିତ୍ୟ ପ୍ରତି ଆକୃଷ୍ଟ କରାଯାଇପାରିବ। ତେବେ ସାର୍, ଜଣେ ସଫଳ ସାହିତ୍ୟିକ ହେବା ଲାଗି ମୁଖ୍ୟତଃ କେଉଁ ସବୁ ଗୁଣ ରହିବା ଆବଶ୍ୟକ ବୋଲି ଆପଣ କହିବେ?
1: ସଫଳ, ମୁଁ ତ ଏପର୍ଯ୍ୟନ୍ତ ନିଜକୁ ସଫଳ ସାହିତ୍ୟିକ ଭାବିନାହିଁ, ତଥାପି କହିରଖେ ଧୈର୍ଯ୍ୟ ସାଧନା ହିଁ ସଫଳତାର ଚାବିକାଠି ଦେଇପାରିବ।
0: ଆଜ୍ଞା, ପ୍ରକୃତରେ ଠିକ୍ କଥା କହିଲେ। ଯେଉଁ ବି କ୍ଷେତ୍ରରେ କିଏ ଯାଆନ୍ତୁ ନା କାହିଁକି, ସେ ସାହିତ୍ୟିକ ହୁଅନ୍ତୁ କି ସଙ୍ଗୀତଜ୍ଞ ହୁଅନ୍ତୁ କିମ୍ବା ନୃତ୍ୟଶିଳ୍ପୀ, ସେ କବି ହୁଅନ୍ତୁ ବା ନାଟ୍ୟକାର ହୁଅନ୍ତୁ, କୌଣସି କ୍ଷେତ୍ରରେ ଯଦି ସେମାନଙ୍କର ଦୃଢ଼ ମନୋବଳ ଥିବ, ଇଚ୍ଛାଶକ୍ତି ଥିବ ଏବଂ ଡେଡିକେସନ ଥିବ, ନିହାତି ଭାବରେ ସେମାନେ ନିରନ୍ତର ସାଧନା କରିବା ଦରକାର ଏ ଦିଗରେ, ଆଉ ସେମାନେ ହିଁ ନିଶ୍ଚୟ ଭାବରେ ସଫଳତା ହାସଲ କରିପାରିବେ। ତେବେ ଜଣେ ସାହିତ୍ୟିକ ବା ଲେଖକ ହୁଅନ୍ତୁ ବା କବି ହୁଅନ୍ତୁ, କିପରି ଭାବରେ ପାଠକ ମନରେ ସାମାଜିକ ପରିବର୍ତ୍ତନ ଆଣିପାରିବେ?
1: ଲେଖା ମାଧ୍ୟମରେ ପାଠକମାନଙ୍କର ଘଟୁଥିବା ଘଟଣାକୁ ନିଶ୍ଚିତ ଭାବରେ ଜଣେ ସାହିତ୍ୟିକ ଆଣିପାରିବ, ଯାହାକି ଯେଉଁ ସାହିତ୍ୟ ଦଳିତ ଶୋଷିତ ନିଷ୍ପେଷିତ ଜନତାଙ୍କର ଅନ୍ତଃସ୍ୱରର କାହାଣୀ ତାଙ୍କ କଲମରେ ଝରାଇବା ଦରକାର।
0: ଆଜ୍ଞା, ଠିକ୍ କଥା କହିଲେ। ପ୍ରକୃତରେ ସମାଜର ନିଚ୍ଛକ ସତ୍ୟକୁ ସେମାନେ ପରିପ୍ରକାଶ, ସମାଜରେ ଲୋକଲୋଚନକୁ ଆଣିବା ହିଁ ପ୍ରକୃତରେ ସାହିତ୍ୟିକମାନଙ୍କର ପ୍ରଥମ କର୍ତ୍ତବ୍ୟ। ପ୍ରକୃତରେ ସମାଜକୁ ଦିଗ୍ଦର୍ଶନ ଦେବାରେ, ସଠିକ୍ ରାହା ଦେଖାଇବାରେ ସାହିତ୍ୟିକମାନଙ୍କର ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆପଣ ଖୁବ୍ ସୁନ୍ଦର ଭାବରେ ଆଜି ଆମକୁ ଅବଗତ କରାଇଲେ ଏ ସମ୍ପର୍କରେ। ତେବେ ଏବେ ଆମେ ଆପଣଙ୍କଠୁ ଆଉ ଗୋଟେ ସୁନ୍ଦର କବିତାଟିଏ ଶୁଣିବାକୁ ଚାହିଁବୁ।
1: ମୁଁ ଏବେ ଗୋଟେ କବିତା ପାଠ କରୁଛି, କବିତାର ଶୀର୍ଷକ ସ୍ୱାଧୀନ। ଏଇ ଯେଉଁ ସ୍ୱାଧୀନ କବିତାଟି ପଢ଼ୁଛି, କିଛି ଅଛନ୍ତି ଆମର ଆମକୁ ଲୁକାୟିତ ଭାବରେ କିଛି ଆଦିବାସୀ ସମ୍ପ୍ରଦାୟ ଅଛନ୍ତି ଯେଉଁମାନଙ୍କ ପାଇଁ ଏଇ କବିତାଟା।
0: ଆଜ୍ଞା,
1: କବିତାର ଶୀର୍ଷକ ସ୍ୱାଧୀନ।
0: ଆଜ୍ଞା,
1: ଚାଲ ଖୋଜିବା ଅଗନା ଅଗନି ବନସ୍ଥ ଭିତରେ, ମୁଣ୍ଡିଆ ପାହାଡ଼ ଉପରେ ପଞ୍ଜାଏ ଆଦିମ ମଣିଷର ଠିକଣାର ଠଣାକୁ, ମଣିଷ ପଣିଆର ଶୃଙ୍ଖଳାରେ ବନ୍ଧା ଥିବା ଜୀବନ ନା, ସେଠି ରାଜନୀତି କୂଟନୀତି ଅର୍ଥନୀତି ଅଛି, ପାଣି ଆସେ ବାଉଁଶ ନଳୀରେ, ସୁଖ ଆସେ ଜହ୍ନ ଆଲୁଅରେ, ନିଶା ଆସେ ମହୁଲି ବାସ୍ନାରେ।
2: ଲାଉତୁମ୍ବିରେ ଯନ୍ତ୍ରଣା ଭରେ ମଇଁଷି ଶିଙ୍ଗରେ।

0: ମୁଁ କହି ରଖେ, କବିତା ଲେଖିବା ପାଇଁ କେବଳ ଘର ଭିତରେ ନଥାଏ, ମୁଁ ଯାଇଛି ସେହିଭଳି ଜାଗାରେ ଯେଉଁ ଜାଗାରେ ଅଛନ୍ତି ଆମ ରାଉରକେଲାରୁ ମାତ୍ର 150-150 କିଲୋମିଟର ଦୂରରେ ଯେଉଁମାନେ ଲୋକ ପାହାଡ଼ ଉପରେ ଅଛ, ତାଙ୍କ ପାଖରେ ନା ଭୋଟ ପତ୍ର ଅଛି ନା ପରିଚୟ ପତ୍ର ଅଛି, ସେମାନଙ୍କର ଚଳଣୀ ସେଇ ଉପରେ ଏଇ କବିତାଟା ମୁଁ ସେଠୁ ଯାଇକି ପ୍ରଭାବିତ ହେଇ କବିତାଟା ଲେଖିଥିଲି।
1: ପ୍ରକୃତରେ ବହୁତ ସୁନ୍ଦର, ଯେମିତି ସମାଜ ଆଗରେ ସେମାନଙ୍କ କଥାକୁ ଆପଣ ପହଞ୍ଚେଇଛନ୍ତି ଏଇ କବିତା ମାଧ୍ୟମରେ। ତେବେ ସାର୍, ଏକ ସୁସମାଜ ଗଠନ ଦିଗରେ ସାହିତ୍ୟିକ ମାନଙ୍କର ଭୂମିକା କ'ଣ ରହିଛି, ସେ ସମ୍ପର୍କରେ ଆପଣ କ'ଣ କହିବାକୁ ଚାହିଁବେ?
0: ଜଣେ ସାହିତ୍ୟିକ କଲମକୁ ବଲମ କରନ୍ତୁ ଅବା ମଲମ କରନ୍ତୁ, ଅନ୍ୟାୟର ଖୋଳପାରୁ ନ୍ୟାୟକୁ ଉତ୍ତାରିବା ଦରକାର।
1: ଆଜ୍ଞା, ହେଲେ ପ୍ରକୃତରେ ଅନ୍ୟାୟର ଖୋଳପାରୁ ନ୍ୟାୟକୁ ଉତ୍ତାରିବା ଦରକାର ଯେଉଁ କହିଲେ, ପ୍ରକୃତରେ ସେମାନଙ୍କୁ ନ୍ୟାୟ ପଥରେ ନେଲେ ହିଁ ଜଣେ ସାହିତ୍ୟିକ ତାଙ୍କର କର୍ତ୍ତବ୍ୟ ସଠିକ୍ ଭାବରେ ତୁଲାଉଛନ୍ତି ବୋଲି ଆମେ କହିବା। ଆଉ ପ୍ରକୃତରେ ଏକ ସୁସମାଜ ଗଠନ ଦିଗରେ ସାହିତ୍ୟିକମାନଙ୍କର ମୁଖ୍ୟ ଭୂମିକା ରହିଛି। ତେବେ ସାର୍, ଆପଣ ଯେପରିକି ଆପଣଙ୍କର ଅନେକ ସଫଳତା ଏ ଦିଗରେ ଆପଣ ପାଇଛନ୍ତି, ତେବେ ଆପଣଙ୍କ ସଫଳତାର ଶ୍ରେୟ ଆପଣ କାହାକୁ ଦେବାକୁ ଚାହିଁବେ?
0: ସଫଳତାର ଶ୍ରେୟ ମୋର ମା, ଯେ ପିଲାବେଳୁ ମୋତେ ବହୁତ ଶୁଣେଇଥିଲେ, ରାମାୟଣ ମହାଭାରତ କତୁରୁ ଆରମ୍ଭ କରି ପ୍ରତିଟି ପୁରାଣ ସେ ପଢ଼ନ୍ତି, ମୁଁ ଶୁଣେ। ସେତେବେଳେ ମୋର ମନେ ଅଛି ନା ଘରେ କରେଣ୍ଟ ଥିଲା, ଡିବ୍ରି ଆଲୁଅରେ ସେ ବହୁତ ଶୁଣେଇଥିଲେ, ଆଉ ମୁଁ ବହୁତ ପ୍ରଭାବିତ ହୋଇଥିଲି। ତାପରେ ମୋର କବି ବନ୍ଧୁମାନେ ମୋତେ ବହୁତ ସାହାଯ୍ୟ କରିଛନ୍ତି, ରାଉରକେଲାରେ ବହୁତ ସାହିତ୍ୟିକ ଅଛନ୍ତି, ତାଙ୍କର ସମସ୍ତଙ୍କ ନାଁ ନେବା ସମ୍ଭବ ନୁହେଁ, ଏବଂ ରାଉରକେଲା ବାହାରେ ବହୁତ ମୋର କବି ବନ୍ଧୁ ଅଛନ୍ତି, ଆଉ ବୟୋଜ୍ୟେଷ୍ଠ କବିମାନେ ମୋତେ ବହୁତ ବି ଭଲ ପାଆନ୍ତି, ସେଥିପାଇଁ ମୁଁ ପ୍ରଭାବିତ ହୋଇଛି, ସେମାନଙ୍କୁ ମୋ ଶ୍ରେୟ ଦେବାକୁ ମୁଁ ଚାହେଁ।
1: ଆଜ୍ଞା, ତେବେ ସାର୍, ସମୟ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ। ଶେଷରେ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆପଣ ଆଉ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
0: ମୁଁ ଗୋଟିଏ କଥା କହିବି, ଆମେ ଲେଖକଟିଏ ବା ମଣିଷଟିଏ ଭୁଲ କରିଥାଏ। ମୁଁ ଗୀତାର ତୃତୀୟ ଅଧ୍ୟାୟର 36 ଶ୍ଳୋକ ଏଠି ଉଦ୍ଧାର କରିବାକୁ ଚାହେଁ। ଅର୍ଜୁନ ପଚାରିଲେ ଶ୍ରୀକୃଷ୍ଣଙ୍କୁ କି ସେ ଶ୍ଳୋକଟା ଥିଲା, ଅଥ କେ ନ ପ୍ରାୟତ୍ତୟେ ପାପଂ ଚରତି ପୁରୁଷ ଅନିଚ୍ଛନ୍ୟପି ବୈଷ୍ଣବେ ବଲାଦୀପ ନିୟୋଜିତ। ମଣିଷ ଜାଣି ଜାଣି କାହିଁ କେଉଁ ପଥରେ ଯାଏ, ସେ ଜାଣିଛି ଏଇଟା ଭୁଲ, ମୁଁ କାହିଁକି ସେଇ ପଥରେ ଯିବି।
1: ଆଜ୍ଞା,
0: ତା ପରବର୍ତ୍ତୀ ଶ୍ଳୋକ 37 ଶ୍ଳୋକରେ କୃଷ୍ଣ ଅର୍ଜୁନକୁ କହୁଛନ୍ତି, କାମ ଏଷ କ୍ରୋଧ ଏଷ ରଜଗୁଣ ସମୁଦ୍ଭବ। ତେଣୁ କାମ ଆଉ କ୍ରୋଧ ଆଉ ରଜଗୁଣକୁ ରହିତ କରିବା ପାଇଁ ଆମ ଯେଉଁ ରଜଗୁଣକୁ ଆମେ ତ୍ୟାଗ କରିବା, ତେଣୁ ରଜଗୁଣକୁ ତ୍ୟାଗ କରିବା ପାଇଁ ପିଲାମାନେଠୁ ଆରମ୍ଭ କରି ପ୍ରତ୍ୟେକ ଲୋକ ସାହିତ୍ୟ ଧର୍ମ କ୍ଷେତ୍ରରେ ଆଗେଇ ଆସିଲେ ନିଶ୍ଚିତ ଭାବରେ ତାଙ୍କର ରଜଗୁଣ ତାଙ୍କ ପାଖରେ ରହିବନି ଏବଂ ସେ ଆଗକୁ ଗୋଟେ ଭଲ ମଣିଷ ହୋଇପାରିବେ।
1: ବହୁତ ସୁନ୍ଦର ବାର୍ତ୍ତା ଦେଇଛନ୍ତି ସାର୍, ଯାହାକି ମୁଁ ଆଶା କରୁଛି ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଅନେକ ଶିକ୍ଷା ପ୍ରଦାନ କରିଥିବ। ତେବେ ସାର୍, ସୁସମାଜ ଗଠନ ଦିଗରେ ସାହିତ୍ୟିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଜି ଆପଣ ଶ୍ରୋତା ଭାଇ ଭଉଣୀମାନଙ୍କୁ ଅନେକ କିଛି କଥା ବହୁତ ସୁନ୍ଦର ଭାବରେ ଆପଣ ବୁଝେଇଛନ୍ତି। ତେବେ ସାର୍, ସମୟ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ, ଆଉ ଆପଣଙ୍କର ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମ ପାଇଁ ଦେଇଛନ୍ତି। ତେଣୁ ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ତଥା ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ, ନମସ୍କାର।
0: ନମସ୍କାର।
1: ତେବେ ସାର୍, କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆମେ ଆଉ ଗୋଟେ ସୁନ୍ଦର କବିତାଟିଏ ଶୁଣିବାକୁ ଚାହିଁବୁ।
0: କବିତା ଶୀର୍ଷକ ଛତା। ରାଜାରାଜୁଡ଼ା ଧନିକ ଆଉ ସମ୍ଭ୍ରାନ୍ତ ପାଇଁ କାଲି ଥିଲା ଆଜି ଅଛି ମୁକୁଟ ହୋଇ ପାଟ ଛତା। ଖରା ବର୍ଷାରେ ଢାଲ କରୁଥିବା ଛତା ବେଳେବେଳେ ଲାଜସରମ ପାଇଁ ଅମୋଘ ଅସ୍ତ୍ର ସାଜେ ମୁହଁ ଲୁଚାଇବାକୁ। ସେଦିନ ବାଉନଭାର ବରଡ଼ାପତ୍ର ଛତା ଆଉ ଭୀମମାନଙ୍କ କାନ୍ଧରେ ନାହିଁ, ଅଛି କେବଳ ସଂଗ୍ରହାଳୟରେ। ପୁରାଣରେ ଲେଖା ଅଛି, ସ୍ୱୟଂ ଛତାଧାରୀ ଗର୍ବ ଅହଙ୍କାରକୁ ଚାପି ପାତଳକୁ ପଠାଇଥିଲେ। ଆଧୁନିକ ପିଲା କୁହେ ଖରା ବର୍ଷା ମୂଲ୍ୟହୀନ, କାହିଁକି ନା ତା ଦୂରଦର୍ଶନର ଛତା ସିଗ୍ନାଲ ଦିଏ ନାହିଁ। କିଏ ଛତାର ଛାତି ତଳେ ପ୍ରେମ ବର୍ଷାର ଭିଜେତ, କିଏ ଛତାର ଛାତି ତଳେ ଛଳନାର ଛବି ଆଙ୍କେ। ସବୁପରେ ଛତାର ଛପରରୁ ଛାଙ୍କି ହୋଇ ଆସିବ ଅବଶିଷ୍ଟ ଛାଇ, ଜୀବନର ଅପରାହ୍ନରେ ଅନ୍ତତ ବର୍ଷଟେ ପାଇଁ କହିବ, ମୋ ଛଡ଼ା ତୁମ ସାଥେ କେହି ନାହିଁ, କେହି ରହିବେ ନାହିଁ ତୁମ ସମାଧିର ପିରାମିଡ଼ରେ।

0: କରିବା ପାଇଁ କ'ଣ କରିବା କହିଲେ? ସମୟର ଅଧୀନରେ ତ ଆମେ ସମସ୍ତେ ବନ୍ଧା ହୋଇଛେ। ତେବେ ମୁଁ କଥା ଦେଉଛି, ମୁଁ ପୁଣି ଆସିବି ଠିକ୍ ଏଇ ଦିନ ଏଇ ସମୟରେ ପ୍ରଗତି ସିଟି କାର୍ଯ୍ୟକ୍ରମରେ ଆଉ ଏକ ନୂଆ ବିଷୟବସ୍ତୁକୁ ନେଇ। ତେବେ ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ଆପଣଙ୍କ ରେଡ଼ିଓ ସାଥୀ ଅନିତାକୁ। ନମସ୍କାର।
1: ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରଗତି ସିଟି। ଆଜି ଏଥିରେ ସାହିତ୍ୟିକ ଗୌତମ ଦାସଙ୍କ ସହିତ ଶୁଣିଲେ ଆଲୋଚନା। ବିଷୟ ଥିଲା ଏକ ସୁସମାଜ ଗଠନ ଦିଗରେ ସାହିତ୍ୟିକମାନଙ୍କର ଭୂମିକା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ଅନିତା ଧଳ। ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ହଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣିବା ଆକାଶବାଣୀ ଦିଲ୍ଲୀରୁ।

ତେବେ ଶ୍ରୋତା ବନ୍ଧୁ, ଆଶା କରୁଛି ଆଜିର ଆମ କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭାବରେ ଅନେକ କିଛି ଶିକ୍ଷା ପ୍ରଦାନ କରିଥିବ। ତେବେ ଶ୍ରୋତା ବନ୍ଧୁ, ସମୟ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ଶେଷ।

ଏଥର ଶୁଣିବା ଆସନ୍ତାକାଲିର ଅଧିବେଶନ ସମ୍ପର୍କରେ। ଆସନ୍ତାକାଲି ସକାଳ 6:05 ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା, ଶ୍ରୀରାମଚରିତ ମାନସ ସକାଳ 6:35। ଆମର ସ୍ୱାସ୍ଥ୍ୟ ସକାଳ 7:10 କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ଜୀବନ ଶୁଣିପାରିବେ ସକାଳ 7:25। ଏଥିରେ ଉଚ୍ଚ ରକ୍ତଚାପ ଓ ଏହାର ପ୍ରତିକାର ବିଷୟରେ ରହିଛି। ମେଡ଼ିସିନ ସ୍ପେଶାଲିଷ୍ଟ ଡାକ୍ତର ମୋନାଲିସା ମହାନ୍ତିଙ୍କ ସହିତ ଆଲୋଚନା। ସୁଗମ ସଙ୍ଗୀତ ସକାଳ 8:30 କଣ୍ଠଶିଳ୍ପୀ ସଙ୍ଗୀତା ମାସି ଏବଂ ରାଜା ରଥ। ସକାଳ 8:45 ବଣପାହାଡ଼ର ଗୀତକ୍ରମରେ ରହିଛି ଉରାମ ଗୀତ, ପରିବେଷଣ କରିବେ ଆଇଞ୍ଚି ଏକା ଏବଂ ସାଥୀ। ସିନେ ସଙ୍ଗୀତ ପୂର୍ବାହ୍ନ 10:00, NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିପାରିବେ ମଧ୍ୟାହ୍ନ 12:00। ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ ଅପରାହ୍ନ 5:00, ଶ୍ରୀମଦ୍ ଭାଗବତ ଅପରାହ୍ନ 5:20। କାର୍ଯ୍ୟକ୍ରମ ନାରୀମହଲ ଶୁଣିପାରିବେ ଅପରାହ୍ନ 5:30। ହିନ୍ଦୀ ଭକ୍ତିଗୀତ ସନ୍ଧ୍ୟା 6:10। ସନ୍ଧ୍ୟା 6:30 ରହିଛି ଯୁବଶକ୍ତି। ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ରହିଛି ମୟୂରଭଞ୍ଜ ଜିଲ୍ଲାର ହାଲଚାଲ। କାର୍ଯ୍ୟକ୍ରମ କ୍ଷେତ ଖମାର ରାତି 7:30। ରାତି 8:00 ରହିଛି ସିନେ ସଙ୍ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଝୁମ୍ ତାନାନା ରାତି 10:00। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ରହିଛି ଡକ୍ଟର ପ୍ରଭା ଆତ୍ରେଙ୍କ ଦ୍ୱାରା ପରିବେଷିତ ଶାସ୍ତ୍ରୀୟ ଗାୟନ। ଏହି ଥିଲା ଶ୍ରୋତାବନ୍ଧୁ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା।

ଆକାଶବାଣୀ ରାଉରକେଲା ଶୁଣିବା ହିନ୍ଦୀ ଭକ୍ତି ଗୀତ, କିନ୍ତୁ ତା ପୂର୍ବରୁ ଶୁଣିନେବା ଏହି ସୂଚନା ଓ ବିଜ୍ଞାପନ। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବର ଆଉଥରେ କହି ରଖୁଛୁ 8249809672।

କଣ୍ଠଶିଳ୍ପୀ ଥିଲେ ଦାସ ପବନ ଶର୍ମା, ଗୀତ ରଚନା କରିଥିଲେ ଅଜିତ କୋହଲି। ଶ୍ରୋତାବନ୍ଧୁ ଆପଣ ଶୁଣୁଥିଲେ ହିନ୍ଦୀ ଭକ୍ତି ଗୀତ। ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ହେଡ଼ିର ସମୟ ବର୍ତ୍ତମାନ ସନ୍ଧ୍ୟା 6:20 ହେବାକୁ ଯାଉଛି। ସଂସ୍କୃତିର ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଚିନ୍ମୟ ବିଦ୍ୟାଳୟ, ଓଡ଼ିଆ ମାଧ୍ୟମ, ସେକ୍ଟର 7, ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ, ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା, ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି, ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00, ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
3: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ, 7008248758। କଣ୍ଠଶିଳ୍ପୀ ପୂର୍ଣ୍ଣିମା ନନ୍ଦଙ୍କ କଣ୍ଠରେ ଶୁଣିବା ହରିହର ପୁଢ଼ଙ୍କ ରଚନା।

ଶୁଣିଲେ ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀ ଥିଲେ ପୂର୍ଣ୍ଣିମା ନନ୍ଦ। ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଆଞ୍ଚଳିକ ସମ୍ବାଦ, ଜନଜୀବନ ସମ୍ବାଦ, ତାପରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ରହିଛି ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ଏବଂ ତାପରେ ଆକାଶବାଣୀ କଟକ କେନ୍ଦ୍ରରୁ ରହିଛି ଓଡ଼ିଆରେ ସମ୍ବାଦ ଓ ଜିଲ୍ଲା ହାଲଚାଲ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଅପା ଦେଖ
2: ମୂଳଧନ ଉପରେ ସୁଧ ମିଳିବ, ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ।
3: RBI
2: କହେ
4: କର ସଠିକ ଆରମ୍ଭ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ସୋମନାଥ ଅମୃତ ପର୍ବ ଅବସରରେ ଆସନ୍ତାକାଲି ମନ୍ଦିରର ଧ୍ୱଜପୂଜା ଓ ମହାପୂଜାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ଓ ପ୍ରସ୍ତୁତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁର ଜିଲ୍ଲାରେ 194 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। ଆସନ୍ତାକାଲି ନରେନ୍ଦ୍ର ମୋଦି ସୋମନାଥ ମନ୍ଦିର ଗସ୍ତରେ ଯାଇ ଧ୍ୱଜପୂଜା ଓ ମହାପୂଜାରେ ଅଂଶଗ୍ରହଣ କରିବେ। 1026 ମସିହାରେ ସୋମନାଥ ମନ୍ଦିର ଉପରେ ପ୍ରଥମଥର ପାଇଁ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଏହାର 1000 ବର୍ଷ ପୂରଣ ହୋଇଛି। 1951 ମସିହାରେ ସୋମନାଥ ମନ୍ଦିର ପୁନଃ ଖୋଲିଥିଲା। ଚଳିତ ବର୍ଷ ଏହାର 75ତମ ବାର୍ଷିକୀ ପାଳନ କରାଯାଉଛି। ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ 1951 ମସିହାରେ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଭଗବାନ ଶିବଙ୍କ 12ଟି ଆଦି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଭାବରେ ସୋମନାଥ ମନ୍ଦିର ଏକ ପବିତ୍ର ସ୍ଥାନ ଭାବେ ମାନ୍ୟତା ଲାଭ କରିଛି। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରଠାରେ ଆସନ୍ତାକାଲି ପୂର୍ବାହ୍ନ 10 ଘଟିକାରେ ସୋମନାଥ ସ୍ୱାଭିମାନ ପର୍ବ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ସମୀକ୍ଷା କରିଛନ୍ତି। ଶ୍ରୀ ଶାହା ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ପ୍ରସ୍ତୁତି, ମାନବ ସମ୍ଭଳର ନିୟୋଜନ ଏବଂ ବିଭିନ୍ନ ସଂସ୍ଥା ଭିତରେ ସମନ୍ୱୟ ରକ୍ଷା ସହ ବିପର୍ଯ୍ୟୟ ସମୟରେ ଶୂନ୍ୟ ପ୍ରାଣହାନୀ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବୈଠକରେ ଗୋଷ୍ଠୀ ସଚେତନତା, ପର୍ଯ୍ୟାପ୍ତ ମାତ୍ରାରେ ରିଲିଫ୍ ସାମଗ୍ରୀ ମହଜୁଦ ରଖିବା ଉପରେ ଆଲୋଚନା ହୋଇଥିଲା। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାୟବ ସିଂହ ସାଇନି ଉପସ୍ଥିତ ଥିଲେ। ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10ଟାରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଏହି ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବିଲଣ୍ଡା ବୋଡକ ପଞ୍ଚାୟତରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ପରେ ଅନ୍ଦରାଇଠାରେ ମାର୍କେଟ କମ୍ପ୍ଲେକ୍ସ, କୁବେରା ପଞ୍ଚାୟତଠାରେ କମ୍ୟୁନିଟି କେନ୍ଦ୍ରର ଶିଳାନ୍ୟାସ ମଧ୍ୟ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାର ନାକଟେଦେଉଳ, ରେଢ଼ାକୋଲ ଏବଂ ଜୁଜୁମୁରା ବ୍ଲକର ବିକାଶ ପାଇଁ 194 କୋଟି ଟଙ୍କା ବ୍ୟୟରେ 48ଟି ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପର୍ଯ୍ୟଟନ ଓ ଐତିହ୍ୟର ବିକାଶକୁ ଗୁରୁତ୍ୱ ଦେଇ ନାକଟେଦେଉଳ ବ୍ଲକ ଅନ୍ତର୍ଗତ ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମିପୂଜନ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଐତିହ୍ୟସ୍ଥଳୀର ବିକାଶ ପାଇଁ ପ୍ରାୟ 8 କୋଟି 30 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ହୋଇଛି। ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟସ୍ୱରୂପ ପ୍ରବେଶପଥ, ସେତୁ, ଭ୍ୟୁ ପଏଣ୍ଟ ଓ ସୌରଶକ୍ତି ବ୍ୟବସ୍ଥା, ଅତ୍ୟାଧୁନିକ ସୁବିଧା ଓ ବିଶ୍ରାମ ଗୃହ ନିର୍ମାଣ କରାଯିବ। ନାକଟେଦେଉଳ ଅଞ୍ଚଳର ଲୋକମାନଙ୍କ ସୁବିଧା ପାଇଁ କମ୍ୟୁନିଟି ହେଲ୍ଥ ସେଣ୍ଟରର ନୂତନ ଭବନ ଏବଂ ଯୁବ କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ମିନି ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ରେଢ଼ାଖୋଲ ବ୍ଲକ ଅଧୀନରେ ଥିବା ରାମପୁର ଗିରିଶଚନ୍ଦ୍ରପୁର ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି, ଯାହା ଅଞ୍ଚଳର ଗମନାଗମନ ବ୍ୟବସ୍ଥା
ବ୍ୟବସ୍ଥାକୁ ସୁଗମ କରିବ। ଶୁଭାରମ୍ଭ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ସାମାଜିକ ଓ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସମ୍ବଲପୁର ସହରରେ ଆଗାମୀ ଦିନରେ ହେବାକୁ ଥିବା ପବିତ୍ର ଶୀତଳଷଷ୍ଠୀ ଯାତ୍ରା ନେଇ ଆଜି ପ୍ରାକ୍ ପ୍ରସ୍ତୁତି ବୈଠକ ସ୍ଥାନୀୟ ସର୍କିଟ୍ ହାଉସ୍ଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ ଓ ଶୀତଳଷଷ୍ଠୀ ଯାତ୍ରା ସମନ୍ୱୟ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ। ବିଗତ ଦିନର ଅଭିଜ୍ଞତା ଆଧାରରେ ଚଳିତ ବର୍ଷ ମଧ୍ୟ ଶାନ୍ତିଶୃଙ୍ଖଳାର ସହିତ ଯାତ୍ରା ପାଳନ ପାଇଁ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ। ଦୁଇଦିନ ଧରି ଏହି ଗଣତି ମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ସହିତ ୱେଭ୍ ଡଗ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ଜୁନ୍ ମାସ 16 ତାରିଖରୁ ମୁମ୍ବାଇ ଏନ୍ଏଫ୍ଡିସି କମ୍ପ୍ଲେକ୍ସରେ ଆୟୋଜନ କରାଯିବ। ଏହା 18 ତାରିଖ ପର୍ଯ୍ୟନ୍ତ ଚାଲିବ। ୱେଭ୍ ଡଗ୍ ବଜାର ସହଯୋଗ, ମାର୍ଗଦର୍ଶନ ଓ ବୈଷୟିକ ସ୍ତରରେ ପରିଚୟ ଦେବାରେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତାଙ୍କ ଯାତ୍ରାକୁ ତ୍ୱରାନ୍ୱିତ କରିବ। 2024 ମସିହାରେ ପ୍ରଥମ ସଂସ୍କରଣ ପରେ ଚଳିତ ବର୍ଷ ଦ୍ୱିତୀୟ ସଂସ୍କରଣର ଆୟୋଜନ କରାଯାଉଛି। ଦୃଶ୍ୟ ଶ୍ରାବ୍ୟ ଶିଳ୍ପର ପ୍ରତିଷ୍ଠିତ ବୃତ୍ତିଗତ ଓ ଉଦୀୟମାନ ପ୍ରତିଭାଙ୍କୁ ଏହା ଏକ ମଞ୍ଚ ପ୍ରଦାନ କରିବ। ପ୍ରଯୋଜକ, ବିତରକ, ପ୍ରସାରକ, ପାଣ୍ଠି ପ୍ରଦାନକାରୀ ଏବଂ ପ୍ରଯୁକ୍ତିବିଦ୍ୟା ଅଂଶୀଦାରମାନଙ୍କ ପାଇଁ ଏହି ମଞ୍ଚ ଏକ ଅନନ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରି ଚଳଚ୍ଚିତ୍ର ନିର୍ମାତାଙ୍କୁ ବିଶ୍ୱସ୍ତରରେ ପରିଚିତ କରାଇବ। ୱେଭ୍ ଡଗ୍ ବଜାରର ପ୍ରମୁଖ ଅଂଶ ଭାବେ ଭିଆର୍, ପ୍ରଗତି ଲ୍ୟାବ୍, ଏକ୍ସଆର୍ ଏବଂ ଇମର୍ସିଭ୍ ମାର୍କେଟ୍କୁ ସ୍ଥାନିତ କରାଯାଇଛି। ଚଳଚ୍ଚିତ୍ର ନିର୍ମାତା ଏବଂ ଆନିମେସନ୍ ଶିଳ୍ପର ମୁଖ୍ୟ ଅଂଶୀଦାରମାନଙ୍କୁ ଏଥିରେ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 26 ତାରିଖରେ କଟକ କେନ୍ଦ୍ର ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଉଛି। ଏଥିରେ ଆକାଶବାଣୀର ବହୁ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିବେ। ଏହି ଅବସରରେ ଗତକାଲି କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂସ୍କୃତି ଭବନରେ ଏକ ସଙ୍ଗୀତ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଆକାଶବାଣୀର ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ହୃଷିକେଶ ପାଣି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ଶିକ୍ଷା, ସୂଚନା, ବିଶେଷକରି କୃଷି କ୍ଷେତ୍ର ତଥା କୃଷକମାନଙ୍କ ଉନ୍ନତିରେ ଆକାଶବାଣୀର ଅନନ୍ୟ ଭୂମିକା ରହିଛି। ଏଥିରେ ରୀତା ପଟ୍ଟନାୟକ ଓ ଅମିତ ଦାସଙ୍କ ସଙ୍ଗୀତ ଓ ବାଦ୍ୟ ପରିବେଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହାସହ ରବିନାରାୟଣ ଶତପଥୀ ଓ ଶିଶିର କୁମାର ଶତପଥୀ ଦାସକାଠିଆ ପରିବେଷଣ କରିଥିଲେ।

ଶରୀରକୁ ସୁସ୍ଥ ଏବଂ ନିରୋଗ ରଖିବା ନିମନ୍ତେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଲୁପସ୍ ଦିବସ ପାଳନ କରାଯାଉଛି। ଜଟିଳ ସ୍ୱୟଂକ୍ରିୟ ରୋଗ ପ୍ରତିରୋଧକ ବିହୀନ ଏହି ଅଜଣା ଭୂତାଣୁ ଏବେ ବିଶ୍ୱବ୍ୟାପୀ ବହୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି। ରୋଗର ସ୍ଥାୟୀ ଚିକିତ୍ସା ବ୍ୟବସ୍ଥା ଏପର୍ଯ୍ୟନ୍ତ ବାହାରିପାରି ନାହିଁ।

ଶାବକକୁ ଖାଦ୍ୟ ଉଷ୍ମତା ଏବଂ ସୁରକ୍ଷା ଦେବାରେ ଆଦୌ ହେଳା କରେ ନାହିଁ। ଯେପର୍ଯ୍ୟନ୍ତ ଶାବକ ନିଜେ ଖାଦ୍ୟ ଅନ୍ୱେଷଣ କରିବାକୁ ସକ୍ଷମ ହୋଇନଥାଏ ସେ ପର୍ଯ୍ୟନ୍ତ ଉଭୟ ମା ଓ ପିତା ପେଙ୍ଗୁଇନ୍ ତାକୁ ଥଣ୍ଡାରୁ ସୁରକ୍ଷିତ ରଖନ୍ତି ଏବଂ ମାଛ ଖୁଆଉଥାନ୍ତି।

0: ଶୁଣିଲେ ଜନଜୀବନ ସମ୍ବାଦ ଉପସ୍ଥାପନା ଲହରିକା ପଟ୍ଟନାୟକ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେକୁ ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।

ସମ୍ବଲପୁର ସହରେ ଆଇବା ଦିନେ ହେବାର୍କେ ଥିବା ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଆଜି ସର୍କିଟ୍ ହାଉସ୍ଠାରେ ଗୋଟିଏ ପ୍ରାକ୍ ପ୍ରସ୍ତୁତି ବୈଠକ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଆଉ ଶୀତଳଷଷ୍ଠୀ ଯାତ୍ରା ସମନ୍ୱୟ ସମିତିର ସଦସ୍ୟମାନେ ଯୋଗ ଦେଇକରି ଭିନ୍ ଭିନ୍ ବିଷୟଟି ଆଲୋଚନା କରିଛନ୍। ଏ ବଛର ଶାନ୍ତି ଶୃଙ୍ଖଳା ସହିତ ଯାତ୍ରାକେ ପାଳନ କରବାରକେ ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍। ଦକ୍ଷିଣ ଆଣ୍ଡାମାନ ସାଗର ଓ ତାର ପାଖର ଇଲାକାନୁ ହୋଇଥିବାର ଘୂର୍ଣ୍ଣିବଳ ଲଘୁଚାପଟି ବଦଲିବାର ସମ୍ଭାବନା ରହିଛି। ଏତାର ପ୍ରଭାବଟି ରାଜ୍ୟ ବର୍ଷାର ପରିମାଣ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଆଇବା ଚବିଶ ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ସତରଟା ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଗଲା ଚବିଶ ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନୁ ହାଲକାନୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ବରଗଡ଼ନୁ ସବୁନୁ ଜହ 42.4 mm ବର୍ଷା ହୋଇଥିବାର ବେଳେ କେନ୍ଦୁଝର ଘସିପୁରାଠାରେ 37.2 mm ଆଉ ସୁନ୍ଦରଗଡ଼ର ଲାଠିକଟାନୁ 32.0 mm ବର୍ଷା ରେକର୍ଡ କରାଯାଇଛି। ଶେଷ ମୁଖ୍ୟ ଖବର ଫେର୍ ଘାଏ। ଗୁଜରାଟନୁ ସୋମନାଥ ଅମୃତ ପର୍ବ 2026 ପାଳନ ଅବସରରେ ଆଇବାକାଲି ଯୋଗ ଦେବେ ପ୍ରଧାନମନ୍ତ୍ରୀ। ଦେଶ ସମ୍ଭାବ୍ୟ ବନ୍ୟା ଆଉ ଗ୍ରୀଷ୍ମ ପ୍ରଭାବ ସ୍ଥିତିର ମୁକାବିଲାକେ ନେଇକରି ଆଜି ନୂଆଦିଲ୍ଲୀନୁ ସମୀକ୍ଷା କରିଛନ୍ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁରଠାରେ 194 crore ଖର୍ଚ୍ଚାତି 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମିପୂଜନ କାର୍ଯ୍ୟକ୍ରମଟି ଦେଲେ ଯୋଗ। ଆଉ ମାତୃଶକ୍ତିର ତ୍ୟାଗ ଆଉ ବଳିଦାନକେ ସୂତା କରିକରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃଦିବସ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।

0: ആകാശവാണി. ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ. ମୁଖ୍ୟ ସମ୍ବାଦ, ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା, ତେଲେଙ୍ଗାନାରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟର ସୋମନାଥ ଅମୃତ ପର୍ବ 2026ରେ ଯୋଗଦେବେ. ଦେଶରେ ଗ୍ରୀଷ୍ମ ପ୍ରବାହ ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରିମଣ୍ଡଳରେ 6 ଜଣ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ. ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତେଲେଙ୍ଗାନାରେ ପ୍ରାୟ 9,400 କୋଟି ଟଙ୍କା ସମ୍ବଳିତ ବହୁବିଧ ଭିତ୍ତିଭୂମି ଏବଂ ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି. ଏହି ପ୍ରକଳ୍ପଗୁଡ଼ିକ ସଂଯୋଗୀକରଣକୁ ସୁଦୃଢ଼ କରିବା, ଦକ୍ଷତାର ଉନ୍ନତି, ସୁରକ୍ଷା ବୃଦ୍ଧି ଏବଂ ଲୋକଙ୍କ ପାଇଁ ଏକ ଉତ୍ତମ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାର ଲକ୍ଷ୍ୟ ରଖିଛି. ଉନ୍ମୋଚିତ ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ୱାରାଙ୍ଗଲରେ ଥିବା ପିଏମ୍ ମିତ୍ର ପାର୍କ, ପ୍ରାୟ 1,700 କୋଟି ଟଙ୍କା ବ୍ୟୟରେ ନିର୍ମିତ ତଥା ଦେଶର ପ୍ରଥମ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ବୟନ ଶିଳ୍ପ ପାର୍କ ରହିଛି. ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ପାଣାଜୀ ଅର୍ଥନୈତିକ କରିଡର୍ର ଅଂଶ ଭାବେ ଗୁଡେବେଲୁର ଏବଂ ମହବୁବନଗର ମଧ୍ୟରେ ଜାତୀୟ ରାଜପଥ 167ର 4 ଲେନ୍ ଓ ସାଙ୍ଗାରେଡ଼ି ଜିଲ୍ଲାରେ ଜହିରାବାଦ ଶିଳ୍ପାଞ୍ଚଳର ବିକାଶ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି. ଏହା ବ୍ୟତୀତ କାଜିପେଟ୍ ବିଜୟୱାଡ଼ା ରେଳ ମଲ୍ଟିଟ୍ରାକିଂ କରିଡର୍ର ଅଂଶ ଭାବେ କାଜିପେଟ୍ ରେଳ ଅଣ୍ଡର ରେଳ ବାଇପାସ୍ ଓ ହାଇଦ୍ରାବାଦରେ ଏକ ନୂତନ ଗ୍ରୀନ୍ଫିଲ୍ଡ ପେଟ୍ରୋଲିୟମ୍, ତୈଳ ଓ ଲୁବ୍ରିକେଣ୍ଟ ଟର୍ମିନାଲ୍ ସମେତ ଅନେକ ରେଳ ଓ ଲଜିଷ୍ଟିକ୍ସ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି. ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ପଶ୍ଚିମ ଏସିଆ ବିବାଦରୁ ସୃଷ୍ଟ ଶକ୍ତି ସଙ୍କଟକୁ ଭାରତ ପ୍ରଭାବଶାଳୀ ଭାବେ ପରିଚାଳନା କରୁଛି. ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ଶ୍ରୀ ମୋଦି କହିଛନ୍ତି. ଆମଦାନୀ ହୋଇଥିବା ପେଟ୍ରୋଲିୟମ୍ ଉତ୍ପାଦଗୁଡ଼ିକୁ କେବଳ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରାଯିବା ଉଚିତ, ଯାହା ବୈଦେଶିକ ମୁଦ୍ରା ସଞ୍ଚୟ କରିବାରେ ସାହାଯ୍ୟ କରିବ ଓ ଚାଲିଥିବା ବିବାଦର ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବ. ଭାରତ ସୌରଶକ୍ତି ଉତ୍ପାଦନରେ ଏକ ଅଗ୍ରଣୀ ଦେଶ ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି.
1: ଏନର୍ଜି ସିକ୍ୟୁରିଟି କା କ୍ୟା ମହତ୍ତ୍ୱ ହୈ ୟେ ଆଜ୍ ଦୁନିଆ କା ହର୍ ବ୍ୟକ୍ତି ମହସୁସ୍ କର ରହା ହୈ। ଇସଲିଏ ଭାରତ କି ଏନର୍ଜି ସିକ୍ୟୁରିଟି ପର ହମାରୀ କେନ୍ଦ୍ର ସରକାର ଅଭୂତପୂର୍ବ ନିବେଶ କର ରହି। ମଲକାପୁର ମେ ଇଣ୍ଡିଆନ ଅଏଲ କେ ନୟେ ଟର୍ମିନାଲ କା ଉଦ୍ଘାଟନ ଇସି ଦିଶା ମେ ଏକ ବଡ଼ା କଦମ ହୈ। ବିତେ ସାଲୋ ମେ ସୋଲର ପାୱର କେ ମାମଲେ ମେ ଭାରତ ଦୁନିଆ କେ ଟପ ଦେଶ ମେ ପହଞ୍ଚ ଗା ହୈ। सीएनजी आधारित व्यवस्था को प्रमोट कर रहे हैं। ऐसे तमाम प्रयासों के कारण भारत इस बहुत बड़े वैश्विक ऊर्जा संकट का सामना कर रहा है। लेकिन अब आज समय की ये भी मांग है, पेट्रोल डीजल गैस ऐसी चीजों का बहुत संयम से इस्तेमाल करें।
0: ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ ଏକ ଅତ୍ୟାଧୁନିକ ସୁପର ସ୍ପେଶିଆଲିଟି ସିନ୍ଧୁ ହସ୍ପିଟାଲକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। 21 ଲକ୍ଷ ବର୍ଗଫୁଟ ଅଞ୍ଚଳରେ ବିସ୍ତାରିତ 18 ମହଲା ବିଶିଷ୍ଟ ଏହି ହସ୍ପିଟାଲରେ କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ସମାରୋହରେ ଯୋଗଦେବା ସହ ଆର୍ଟ ଅଫ୍ ଲିଭିଂ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ନବନିର୍ମିତ ଧ୍ୟାନ ମନ୍ଦିରର ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ସେବା, ଆଧ୍ୟାତ୍ମିକତା ଏବଂ ସାମାଜିକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର ଭୂମିକାକୁ ପ୍ରଶଂସା କରିଥିଲେ। ଆନନ୍ଦ ଉତ୍ସାହର ସହ ଶିବଭୂମି ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମନ୍ଦିରରେ ସୋମନାଥ ଅମୃତ ପର୍ବ 2026 ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଆସନ୍ତାକାଲି ଧ୍ୱଜ ପୂଜା ଏବଂ ମହାପୂଜା ମଧ୍ୟ କରାଯିବ। ସୋମନାଥ ଇତିହାସରେ ପ୍ରଥମ ଥର ପାଇଁ 11ଟି ତୀର୍ଥସ୍ଥଳରୁ ସଂଗୃହୀତ ପବିତ୍ର ଜଳରେ କୁମ୍ଭାଭିଷେକ ସହିତ ପୁନଃ ନିର୍ମିତ ସୋମନାଥ ମନ୍ଦିରର ଶିଖରକୁ ପବିତ୍ର କରାଯିବ। 90 ମିଟର ଉଚ୍ଚତାର କ୍ରେନ୍ ବ୍ୟବହାର କରି ଏକ ବିଶାଳ ଆନୁଷ୍ଠାନିକ କୁମ୍ଭକୁ ମନ୍ଦିର ଶିଖରକୁ ଉଠାଯିବ। ବୈଦିକ ମନ୍ତ୍ର ମଧ୍ୟରେ ପବିତ୍ର ଜଳବିଧି ଅନୁଷ୍ଠିତ ହେବ। ସୋମନାଥ ଅମୃତ ପର୍ବ 2026ର ବିଶେଷ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ପ୍ରଭାସ ପାଟଣର ପବିତ୍ର ଭୂମିରେ ରୋମାଞ୍ଚକର ବିମାନ ଉଡ଼ାଣ କଳାକୌଶଳ ପ୍ରଦର୍ଶନ କରାଯିବ। ଆଜି ଏକ ହେଲିକପ୍ଟରରୁ ମନ୍ଦିର ଶିଖର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଦ୍ୱାରା ପ୍ରସ୍ତୁତିର ମୂଲ୍ୟାଙ୍କନ କରିଛନ୍ତି। ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା, ସମ୍ବଳ ନିୟୋଜନ ଏବଂ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟର ଶ୍ରୀ ଶାହା ସମୀକ୍ଷା କରିଥିଲେ। ବୈଠକରେ ସମ୍ପତ୍ତିର ସର୍ବନିମ୍ନ କ୍ଷତି ଏବଂ ଶୂନ୍ୟ ଜୀବନହାନି ସୁନିଶ୍ଚିତ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଦେଶବ୍ୟାପୀ ନିଆଯାଇଥିବା ଦୀର୍ଘକାଳୀନ ବନ୍ୟା ପ୍ରଶମନ ପଦକ୍ଷେପର ଅଗ୍ରଗତିର ମଧ୍ୟ ସମୀକ୍ଷା ହୋଇଥିବା ଜଣାପଡ଼ିଛି। ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା, ନଦୀ ପରିଚାଳନା ପଦକ୍ଷେପ, ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀ ମଧ୍ୟ ସମୀକ୍ଷା କରିଛନ୍ତି। ଏହା ବ୍ୟତୀତ ଜୀବନହାନି ରୋକିବା ପାଇଁ ସାମୂହିକ ସଚେତନତା, ସ୍ଥିରତା ନିର୍ମାଣ କାର୍ଯ୍ୟକ୍ରମ ଏବଂ ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ଓ ଡାକ୍ତରୀ ପ୍ରସ୍ତୁତି ଉପରେ ବୈଠକରେ ଆଲୋଚନା ହୋଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2022 ସେପ୍ଟେମ୍ବର ମାସରେ ନାମିବିଆରୁ ଅଣାଯାଇଥିବା 8 ଚିତାବାଘକୁ କୁନୋ ଜାତୀୟ ଉଦ୍ୟାନରେ ଛାଡ଼ି ପ୍ରୋଜେକ୍ଟ ଚିତା ଆରମ୍ଭ କରିଥିଲେ। ଏହି ପର୍ଯ୍ୟାୟକ୍ରମେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଆସନ୍ତାକାଲି କୁନୋ ଜାତୀୟ ଉଦ୍ୟାନରେ 2 ଚିତାବାଘ ଛାଡ଼ିବେ। ପରେ 2023 ଦକ୍ଷିଣ ଆଫ୍ରିକାରୁ 12 ଏବଂ ଚଳିତ ବର୍ଷ ଫେବୃଆରୀ ମାସରେ ବୋତ୍ସୁଆନାରୁ ଆଉ 9 ଚିତାବାଘ ଅଣାଯାଇଥିଲା। 2023 ମାର୍ଚ୍ଚ ମାସରେ ମାଇ ଚିତାବାଘ ଜ୍ୱାଲା ବିଗତ 70 ମଧ୍ୟରେ ଭାରତରେ ପ୍ରଥମ ଚିତାଶାବକଙ୍କୁ ଜନ୍ମ ଦେଇଥିଲା। 2025 ନଭେମ୍ବର ମାସରେ ଭାରତରେ ଜନ୍ମିତ ଚିତା ମୁଖୀ ମଧ୍ୟ ଶାବକଙ୍କୁ ଜନ୍ମ ଦେଇଥିଲା, ଯାହା ଏହି ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ବର୍ତ୍ତମାନ ସୁଦ୍ଧା ଭାରତରେ 37 ଅଧିକ ଚିତାଶାବକ ଜନ୍ମ ନେବା ସହ କୁନୋ ଜାତୀୟ ଉଦ୍ୟାନରେ ମୋଟ ଚିତା ସଂଖ୍ୟା 57 ବୃଦ୍ଧି ପାଇଛି। ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ତାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି। 6 ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥିସହ 2 ରାଷ୍ଟ୍ରମନ୍ତ୍ରୀଙ୍କୁ ଉନ୍ନୀତ କରାଯାଇ ସ୍ୱାଧୀନ ଦାୟିତ୍ୱ ଦିଆଯାଇଛି। ଲକ୍ଷ୍ନୌର ଜନଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବତନ ବିଜେପି ରାଜ୍ୟ ସଭାପତି ଭୂପେନ୍ଦ୍ର ଚୌଧୁରୀ ଏବଂ ବିଜେପି ନେତା ମନୋଜ ପାଣ୍ଡେଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବାବେଳେ ରାଷ୍ଟ୍ରମନ୍ତ୍ରୀ ଅଜିତ ପାଲ ସିଂ ଏବଂ ସୋମେନ୍ଦ୍ର ତୋମାରଙ୍କୁ ପଦୋନ୍ନତି ଦିଆଯାଇ ସ୍ୱାଧୀନ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ଏହି ସମ୍ପ୍ରସାରଣ ସହିତ 403 ସଦସ୍ୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାରେ ମନ୍ତ୍ରୀ ପରିଷଦ ସଂଖ୍ୟା 60 ବୃଦ୍ଧି ପାଇଛି। ଗୁରୁଗ୍ରାମର ଏକ ସ୍ୱତନ୍ତ୍ର ପିଏମ୍ଏଲ୍ଏ କୋର୍ଟ ପଞ୍ଜାବ ଶିଳ୍ପମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିକୁ 7 ରିମାଣ୍ଡରେ ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଇଡି ଗତକାଲି 100 ଉର୍ଦ୍ଧ୍ୱ ଟଙ୍କାର ଦ୍ରବ୍ୟ ଓ ସେବାକର ଜିଏସ୍ଟି କାରବାରରେ ଠକେଇ ସହ ଜଡ଼ିତ ଏକ ମାମଲାରେ ଚଣ୍ଡିଗଡ଼ରୁ ସଞ୍ଜୀବ ଆରୋରାଙ୍କୁ ଗିରଫ କରିଥିଲା। ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ୍ର 73 ସଂସ୍କରଣ ଆଜି ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ୍ରେ ଆୟୋଜିତ ହୋଇଯାଇଛି। ଦେଶବ୍ୟାପୀ ଆୟୋଜିତ ହେଉଥିବା ସଣ୍ଡେଜ୍ ଅନ୍ ସାଇକେଲ୍ ଏକ ଆନ୍ଦୋଳନରେ ପରିଣତ ହୋଇଛି। କାର୍ଯ୍ୟକ୍ରମରେ ପ୍ରତିରକ୍ଷା ବାହିନୀର କର୍ମଚାରୀମାନେ ନାଗରିକମାନଙ୍କ ସହ ଯୋଗ ଦେଇଥିଲେ। 800 ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ସ୍ଥଳସେନା, ନୌସେନା ଏବଂ ବାୟୁସେନାରୁ 20 ଲେଖାଏଁ ପ୍ରତିନିଧି ଯୋଗ ଦେଇଥିଲେ। ଫିଟ୍ ଇଣ୍ଡିଆ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ସିଏଫ୍ଆଇର ସହଯୋଗରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ୍ ଆୟୋଜିତ ହେଉଛି। ମିଜୋରାମର କୋର୍ଥା ଉତ୍ତର ଗ୍ରାମ ପରିଷଦ ସ୍ଥାୟୀ ଗ୍ରାମୀଣ ବିକାଶ ଏବଂ ପରିବେଶ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ ପାଇଁ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର 2026 ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ବର୍ଗରେ ଜାତୀୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ପୁରସ୍କାର ପରିମଳ, ପରିବେଶଗତ ସନ୍ତୁଳନ ଏବଂ ସମ୍ପ୍ରଦାୟ କଲ୍ୟାଣରେ ଉତ୍କର୍ଷତାକୁ ସ୍ୱୀକୃତି ପ୍ରଦାନ କରିଥାଏ। ପାକିସ୍ତାନରେ ଖାଇବର ପଖତୁନ୍ଖ୍ୱା ପ୍ରଦେଶର ଏକ ପୁଲିସ ପୋଷ୍ଟରେ ଆତ୍ମଘାତୀ ଆକ୍ରମଣରେ 15 ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସୁରକ୍ଷାକର୍ମୀମାନେ ପୁଲିସ ପୋଷ୍ଟ ନିକଟକୁ ଆସୁଥିବା ଏକ ବିସ୍ଫୋରକ ସାମଗ୍ରୀ ବୋଝେଇ ଗାଡ଼ି ଉପରେ ଗୁଳି ଚାଳନା କରିବା ଫଳରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ରାୟପୁରର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଜିର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା ତେଲେଙ୍ଗାନାରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟର ସୋମନାଥ ଅମୃତ ପର୍ବ 2026ରେ ଯୋଗଦେବେ ଦେଶରେ ଗ୍ରୀଷ୍ମ ପ୍ରଭାବ ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରିମଣ୍ଡଳରେ 6 ଜଣ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସମ୍ବାଦ ଶେଷ ହେଲା
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗାପ୍ରସାଦ ପଟ୍ଟନାୟକ ଏବଂ ଉପସ୍ଥାପନାରେ ମୁଁ ନୀନା ସାହୁ। ମାଲକାନଗିରି ସରକାରୀ ଉଚ୍ଚବାଳିକା ବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଜିଲ୍ଲା ପାଇଁ 843 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। 318 କୋଟି ଟଙ୍କାରୁ ଅଧିକ ବ୍ୟୟରେ ସମ୍ପୂର୍ଣ୍ଣ 31 ପ୍ରକଳ୍ପର ଲୋକାର୍ପଣ ସହ 184 କୋଟି ଟଙ୍କାରୁ ଅଧିକ ବ୍ୟୟ ସମ୍ବଳିତ 30 ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝି, ବିଧାୟକ ନରସିଂହ ମାଡକାମୀ ଏବଂ ଅନ୍ୟାନ୍ୟ ଜନପ୍ରତିନିଧି ଯୋଗଦେଇ ଜିଲ୍ଲାର ବିକାଶଧାରା ଉପରେ ଆଲୋକପାତ କରିଥିଲେ। ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ,
1: ଏ ଉପାନ୍ତ ଜିଲ୍ଲାକୁ ଆଗକୁ ବଢ଼େଇବା ପାଇଁ ଆଜିର ସରକାର ସଂକଳ୍ପବଦ୍ଧ। ଏଠିକାର ସବୁଠାରୁ ବଡ କଥା ହଉଛି DMGCF4 ରାସ୍ତା 170 ରାସ୍ତା ମିଳିଛି, ତା ସଙ୍ଗେ ସେ ଆହୁରି 28 ରାସ୍ତା ଏ ବର୍ଷ ମିଳିବ ଏବଂ 22 ସେତୁ ଯୋଉଠି କନେକ୍ଟ ହେଇପାରିବ, ତା ସଙ୍ଗେ ସଙ୍ଗେ ଆମେ 2 ମେଗା ପ୍ରକଳ୍ପ 10 ପଞ୍ଚାୟତ ଉପକୃତ ହେଇପାରିବେ। GBO ଆମେ ପାଖାପାଖି 6 କୋଟି ଟଙ୍କା ଆମେ ଖର୍ଚ୍ଚ କରିବାର ସୌଭାଗ୍ୟ ପାଇଲୁ, ଯାହାଦ୍ୱାରା କି ଏକ ଏସେଟ୍ ଗାଁ ଏବଂ ପଞ୍ଚାୟତ ସ୍ତରରେ ହେଇପାରିବ। ତାର ସଙ୍ଗେ ସଙ୍ଗେ ପ୍ରଗତି ପଥେ ଯୁବା ମାଲକାନଗିରି ଆଜି ତାହା ଲଞ୍ଚିଂ ହେଲା। ଆଗାମୀ ଦିନରେ ସେମାନେ ସ୍ପୋର୍ଟସ ଇକ୍ୟୁପମେଣ୍ଟ, ଜିମ୍ର ଇକ୍ୟୁପମେଣ୍ଟ, ସିଟି ନ୍ୟୁଜ ପେପର ଏବଂ ସଂସ୍କୃତି କ୍ଷେତ୍ରରେ ତାଙ୍କର ପାରଦର୍ଶିତା ହେବ, ଯାହାକି ନ୍ୟୁ ଏଜୁକେସନ ପଲିସି ଭିତରେ ଆଉ ଏକ ପାଦ ମାଲକାନଗିରି ଆଗକୁ ଆଗକୁ ବଢି ଚାଲିଛି।
0: ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଗଙ୍ଗାଧର ସୋଢ଼ି ଓ ଉପାଧ୍ୟକ୍ଷା ସାବିତ୍ରୀ ପଡ଼ିଆମୀ ଦାୟିତ୍ୱ ଗ୍ରହଣ କରିଛନ୍ତି। DNK ସ୍ଥିତ ରାମ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଉଭୟ ଏକ ଶୋଭାଯାତ୍ରାରେ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ହଳଧର ଶବର ସେମାନଙ୍କୁ ସ୍ୱାଗତ କରିଥିଲେ। ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ଉଭୟ ପ୍ରକାଶ କରିଥିଲେ। ଏହି ଅବସରରେ ବିଧାୟକ ନରସିଂହ ମାଡକାମୀ ଓ ପୂର୍ବତନ ବିଧାୟକ ମୁକୁନ୍ଦ ସୋଢ଼ିଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ମାଲକାନଗିରି କଲ୍ୟାଣ ମଣ୍ଡପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ 17 ସାମୂହିକ ବିବାହ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ, ବିଧାୟକ ନରସିଂହ ମାଡକାମୀ ଓ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ୍ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଯୋଜନା ଅଧୀନରେ ପ୍ରତ୍ୟେକ କନ୍ୟାଙ୍କୁ 45,000 ଟଙ୍କା ଚେକ୍, ବିବାହ ପଞ୍ଜୀକରଣ ପ୍ରମାଣପତ୍ର ଏବଂ ଏକ ଫଳନ୍ତି ବୃକ୍ଷ ପ୍ରଦାନ କରାଯାଇଥିଲା। ଗରିବ ପରିବାରଙ୍କୁ ସାମାଜିକ ଓ ଆଇନଗତ ସୁରକ୍ଷା ଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ଅତିଥିମାନେ କହିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳର ଅର୍ଥନୀତିରେ ପ୍ରାଣୀ ସମ୍ପଦର ଗୁରୁତ୍ୱ ବିଷୟରେ କହିଥିଲେ। ପଶୁପାଳନ କ୍ଷେତ୍ରରେ ଆଧୁନିକ ବୈଷୟିକ ଜ୍ଞାନର ବ୍ୟବହାର ପାଇଁ ସେ ପରାମର୍ଶ ଦେଇଥିଲେ। ଶେଷରେ ଉଲ୍ଲେଖନୀୟ ସେବା ପାଇଁ କିଛି ସଫଳ ଚାଷୀ ଓ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଛି। ଶ୍ରମିକମାନେ ସମାଜର ପ୍ରକୃତ ବିନ୍ଧାଣୀ ଓ ସେମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପ୍ରଶାସନର ପ୍ରାଥମିକତା ବୋଲି ଜିଲ୍ଲାପାଳ କହିଥିଲେ। ଏହି ଅବସରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ 323 ହିତାଧିକାରୀଙ୍କୁ 1,63,00,000 ଟଙ୍କାରୁ ଅଧିକ ସହାୟତା ରାଶି ବଣ୍ଟନ କରାଯାଇଥିଲା। ମାଲକାନଗିରି ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ CM ଟ୍ରଫି ଆନ୍ତଃ ଜିଲ୍ଲା ଫୁଟବଲ, କବାଡ଼ି, ଭଲିବଲ ଓ ଖୋଖୋ ଚାମ୍ପିୟନସିପ୍ର ଉଦ୍ଯାପନୀ ଉତ୍ସବରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଯୋଗଦେଇ କ୍ରୀଡ଼ା ଯୁବପିଢ଼ିକୁ ଏକତା ଓ ଶୃଙ୍ଖଳାର ବାର୍ତ୍ତା ଦେଇଥାଏ ବୋଲି କହିଥିଲେ। ପ୍ରତିଯୋଗିତାରେ ଜିଲ୍ଲାର 7 ବ୍ଲକରୁ 900 ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।
2: ଆକାଶବାଣୀ ରାଉରକେଲା। ଏବେ ପ୍ରସାର କରୁଛୁ କାର୍ଯ୍ୟକ୍ରମ କିଷାନ ବାଣୀ। ଆଜି ଏଥିରେ ରହିଛି ଅଗ୍ରଣୀ ଚାଷୀ ବସନ୍ତ କୁମାର ସାହୁଙ୍କ ସହିତ ଆଲୋଚନା ବିଷୟ ରହିଛି ବିଭିନ୍ନ ପ୍ରକାର ଚାଷବାସ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ରୀନା ଦୀପ ଓ ବିନୟ କୁଲ୍ଲୁ। କିନ୍ତୁ ତା ପୂର୍ବରୁ ଶୁଣିନେବା ଏହି ସୂଚନା ଓ ବିଜ୍ଞାପନ।
3: ଚିନ୍ମୟ ବିଦ୍ୟାଳୟ ଓଡ଼ିଆ ମାଧ୍ୟମ ସେକ୍ଟର 7 ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00, ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
4: ସଚେତନତା ଓ ସତର୍କତା ହିଁ ସୁରକ୍ଷା, ବଜ୍ରପାତ ପ୍ରତି ସାବଧାନତା। ଯଥା ଘଡ଼ଘଡ଼ି ଶବ୍ଦ ଶୁଣିଲେ ଖୋଲା ସ୍ଥାନରୁ ଯଥାଶୀଘ୍ର କୌଣସି ପକ୍କା ଘର ଭିତରକୁ ଚାଲି ଆସନ୍ତୁ। ଗଛ ତଳେ ବା ବୁଦା ନିକଟରେ ଆଶ୍ରୟ ନିଅନ୍ତୁ ନାହିଁ। ଖୋଲା ପଡ଼ିଆ ବା କ୍ଷେତରେ ରୁହନ୍ତୁ ନାହିଁ। ନିରାପଦ ଆଶ୍ରୟସ୍ଥଳୀ ଠାରୁ ଦୂରରେ ଥିଲେ ଖାଲୁଆ ଜାଗା ଦେଖି ଜାକି ଜୁକି ହୋଇ ବସିଯାଆନ୍ତୁ। ମୁଣ୍ଡ ଓ ଦେହରୁ ଧାତୁ ତିଆରି ଜିନିଷ ଅଲଗା କରିଦିଅନ୍ତୁ। ବିଜୁଳି ମାରୁଥିବା ସମୟରେ ଯଦି ଆପଣ କାର୍, ବସ୍ ବା ଅନ୍ୟ ମୋଟା ଚାଦର ଥିବା ଯାନ ଭିତରେ ଅଛନ୍ତି, ତାହେଲେ ପଦାକୁ ବାହାରନ୍ତୁ ନାହିଁ। ସାଇକେଲ ବା ମୋଟର ବାଇକ୍ ଚଲାନ୍ତୁ ନାହିଁ। ଲୁହା ଖମ୍ବ, ବିଦ୍ୟୁତ ତାର ଇତ୍ୟାଦି ଠାରୁ ଦୂରରେ ରୁହନ୍ତୁ। ପୋଖରୀ ବା ଜଳାଶୟ ନିକଟରେ ରୁହନ୍ତୁ ନାହିଁ। ଯଦି ଆପଣ ପାଣି ଭିତରେ କିମ୍ବା ଡଙ୍ଗା ଭିତରେ ଅଛନ୍ତି, ତାହେଲେ ଯଥାଶୀଘ୍ର ବାହାରି ଆସନ୍ତୁ। ଘଡ଼ଘଡ଼ି ମାରୁଥିବା ସମୟରେ ଗୁଡ଼ି ଉଡ଼ାନ୍ତୁ ନାହିଁ। ହାତରେ ମାଛ ଧରା ବନିଶୀ, ଲୁହା ବେଣ୍ଟ ଛତା ବା ଲୁହା ଛଡ଼ ଧରନ୍ତୁ ନାହିଁ। ଘର ଭିତରେ ଥିବାବେଳେ ଝରକା, କବାଟ ଏବଂ କାନ୍ଥ ଠାରୁ ଛାଡ଼ି ରୁହନ୍ତୁ। ବିଦ୍ୟୁତ ପ୍ରବାହିତ ବସ୍ତୁ ଠାରୁ ଦୂରରେ ରୁହନ୍ତୁ। ସଚେତନତା ଓ ସତର୍କତା ହିଁ ସୁରକ୍ଷା।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ସମସ୍ତ ପ୍ରକାର ସ୍କୁଲ କଲେଜ ଏବଂ ଷ୍ଟେସନାରୀ ପାଇଁ ଆଜି ହିଁ ଆସନ୍ତୁ ସ୍କଲାର୍ସ ପଏଣ୍ଟ, ତପସ୍ୱିନୀ ମାର୍କେଟ, ଉଦିତ ନଗର, ରାଉରକେଲା। ମୋବାଇଲ ନମ୍ବର 7008569723 ଏବଂ 8249241223।
3: ଅଂଶୁଘାତ ପ୍ରତି ସାବଧାନ, ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ, ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଜରୁରୀ କାମରେ ବାହାରକୁ ଯିବାକୁ ହେଲେ ମୁଣ୍ଡରେ ଓଦା ଗାମୁଛା ତଥା ଚପଲ ଏବଂ କଳା ଚଷମା ବ୍ୟବହାର କରନ୍ତୁ। ବାହାରକୁ ଯିବା ସମୟରେ ପାଣି ବୋତଲ ସାଙ୍ଗରେ ନିଅନ୍ତୁ। ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି, ORS ଦ୍ରବଣ, ପଣା, ତୋରାଣି, ଘୋଳ ଦହି ଓ ଆଖୁ ରସ ପିଅନ୍ତୁ। କାକୁଡ଼ି ଓ ତରଭୁଜ ଆଦି ଖାଆନ୍ତୁ। ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ହାଲୁକା ଓ ଢିଲା ପୋଷାକ ପିନ୍ଧନ୍ତୁ। ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ।

0: ତିରିଶ ଟଙ୍କା, ପୁଟଲ ପଚାଶ ନୁ ଷାଠିଏ ଟଙ୍କା, ଫୁଲକୋବି ତିରିଶ ନୁ ଚାଳିଶ ଟଙ୍କା, ବନ୍ଧାକୋବି ପଚିଶ ନୁ ତିରିଶ ଟଙ୍କା, ଗାଜର ଚାଳିଶ ନୁ ପଚାଶ ଟଙ୍କା, ବିଟ୍ ଚାଳିଶ ଟଙ୍କା, କଞ୍ଚା ମିର୍ଚା ଅଶୀ ନୁ ଶହେ ଟଙ୍କା, ଲାଉ ଗୁଟାକେ ଦଶ ନୁ ପନ୍ଦର ଟଙ୍କା, ସାରୁ ପଚାଶ ଟଙ୍କା, ଆରୁ ମୁନଗା ଖଡ଼ା କୋଡ଼ିଏ ଟଙ୍କା।
1: ଦାଦା
0: ହଇ ଗା ଶଶୀ,
1: ଇ ବଜାର ହାଟର ଯାହା ବି କଥା ମାନେ ଥିଲା ଦର ଦାମ ଉପରେ, ସେଟା ମାନକେ ତ କହିଲା ବୋଇଲେ ଯୋଉ ପାନ ପାଗର ସୂଚନା ବି ଦେଇଦଉ।
0: ହଇ ଗା ହଇ ଦେଇଦଉ ବୋଇଲେ ଆମର ସୁନ୍ଦରଗଡ଼ ଜିଲ୍ଲାର ପାନପାଗ ବିଭାଗ ସୁନ୍ଦରଗଡ଼ କିରେଇ ଠାନୁ ଯେନ୍ ସୂଚନା ଆସିଛେ ସେ ହିସାବ ନ ଆମର ସୁନ୍ଦରଗଡ଼ ଜିଲ୍ଲାର ପାନପାଗ ପ୍ରାୟତଃ ଇ ପ୍ରକାର ରହିବା ବୋଲିକିରି ଅନୁମାନ କରାଯାଉଛେ। ଯେନ୍ତାକି କେନ୍ କେନ୍ ସେ ଜାଗାନ ଟିକେ ରହିଛେ ମେଘୁଆ ପାଗ ଦେଖାଯିବା ବୋଲିକରି ଅନୁମାନ କରାଯାଉଛେ, ଆରୁ ଘଣ୍ଟା ପ୍ରତି ପବନର ବେଗ ଚାର କିଲୋମିଟର ରହିବାର ସାଙ୍ଗେ ବର୍ଷା ହେବା ବୋଲିକରି ଜଣାପଡ଼ୁଛେ ପୁରା ସୁନ୍ଦରଗଡ଼ ଜିଲ୍ଲା ଯାକର। ଆରୁ ଯଦି ତାପମାତ୍ରାକେ ଦେଖମା ବୋଇଲେ ସବୁଠାନୁ ଅତକା ଚାଳିଶ ଡିଗ୍ରୀ, ଆଉ ସବୁଠାନୁ କମ୍ ଛବିଶ ଡିଗ୍ରୀ ସେଲସିୟସ ରହିବା ବୋଲିକରି ଅନୁମାନ କରାଯାଉଛେ। ଆରୁ ଆଦ୍ରତା ସବୁଠାନୁ ଅତକା ଶତକଡ଼ା ଅଠଷଠି ଭାଗ, ଆରୁ ସବୁଠାନୁ କମ୍ ଶତକଡ଼ା ସତର ଭାଗ ରହିବାର ସମ୍ଭାବନା ରହିଛେ।
1: ଦାଦା
0: ହଇ ଗା ଶଶୀ,
1: ସବୁ କଥା ମାନେ ହଉ ହଉ ଦେଖ, ବୈଠକି ସାରବାର ସମୟଟା ପୁରା ଏକଦମ ଝଟକଲା ପହଞ୍ଚି ଯାଇଛି।
0: ହଇ ତ ଆମର ଚାଷୀ ଭାଇ ବହିନ ମାନକେ ଏଠାନେ ଅନୁରୋଧ କରମା, ସେମାନକେ ଆମର କାର୍ଯ୍ୟକ୍ରମ କେନ୍ତା ଲାଗୁଛେ ସେ ବିଷୟବସ୍ତୁକେ ନେଇକରି ଟିକେ ଆମକେ ଚିଠି ଲେଖମେ।
1: ହଇ
0: ଆରୁ ଆମର ପାଖେ ଚିଠି ଲେଖବାର ଲାଗି ଠିକନା ହଉଛେ
1: କିଷାନବାଣୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ
0: ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042।
1: ଆରୁ ଚାଷୀ ଭାଇ ବହିନ ମାନେ ଆପଣ ମାନେ ତ ସଭିଏଁ ଜାଣିଛନ୍ ଯେ ଆମର ଏ କାର୍ଯ୍ୟକ୍ରମ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାର ତରଫରୁ ପ୍ରସାରଣ କରାଯାଇସି।
0: ବୋଇଲେ ଆଜିର ଲାଗି ଆମକେ ବିଦାୟ ଦଉନ୍,
1: ଜୁହାର।
2: ଶୁଣୁଥିଲେ କିଷାନବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା, ଏବେ ଆରମ୍ଭ କରୁଛୁ ସିନେ ସଙ୍ଗୀତ।

ଏକ ଦୁଜେ କେ ଲିଏ ଏହି ଫିଲ୍ମର ଗୀତଟିଏ ଶୁଣିଲେ ଗୀତଟିରେ କଣ୍ଠଦାନ କରିଥିଲେ ଏସ୍ପି ବାଲ ସୁବ୍ରମଣ୍ୟମ ଏବଂ ଲତା ମଙ୍ଗେସ୍କର। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତରେ ସଜାଇଥିଲେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: ଦେବଧନ ଫିଲ୍ମର ଗୀତଟିଏ ଶୁଣିଲେ ଗୀତଟିର କଣ୍ଠଧନ କରିଥିଲେ ଆଶା ଭୋସଲେ, ଗୀତ ରଚନା ସକିଲ ବେଦୁଇନ, ସଙ୍ଗୀତରେ ସଜାଇଥିଲେ ରବି।
1: ଚିନ୍ମୟ ବିଦ୍ୟାଳୟ ଇଂରାଜୀ ମାଧ୍ୟମ ଛେଣ୍ଡ ରାଉରକେଲା ସ୍ୱତନ୍ତ୍ର ଆଦର୍ଶ, ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ICSE ବୋର୍ଡ ସ୍ୱୀକୃତିପ୍ରାପ୍ତ, 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଶତପ୍ରତିଶତ ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ KG ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା, ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି। ତାହେଲେ ଆଉ ଡେରି କାହିଁକି? KGରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ ସକାଳ 8ଟାରୁ ଦିନ 11ଟା। ମୋବାଇଲ ନମ୍ବର 7873819988 ଏବଂ 9437109907। ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
0: ଏଥର ଶୁଣିବା ଜିନେ କି ରାହା ଫିଲ୍ମର ଗୀତଟିଏ। ଗୀତଟିରେ କଣ୍ଠଦାନ କରିଛନ୍ତି ମହମ୍ମଦ ରଫି, ଗୀତ ରଚନା ଆନନ୍ଦ ବସି, ସଙ୍ଗୀତରେ ସଜାଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲ।

ଶ୍ରୋତାବନ୍ଧୁ, ଏହି ଗୀତ ସହ ଶେଷ ହେଲା ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ହୋଡ଼ିରେ। ସମୟ ବର୍ତ୍ତମାନ ରାତି 8:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ରହିଛି ସମାଚାର ଦର୍ପଣ, ତାପରେ ଆକାଶବାଣୀ ଦିଲ୍ଲୀରୁ ରହିଛି ସମାଚାର ସନ୍ଧ୍ୟା ଓ ଇଂରାଜୀରେ ସମ୍ବାଦ, ଏବଂ ତାପରେ ରହିଛି ବିବିଧ ଭାରତୀ ରାଷ୍ଟ୍ରୀୟ ସେବା କାର୍ଯ୍ୟକ୍ରମ।

0: ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସୋମନାଥ ମନ୍ଦିର ଗସ୍ତରେ ଯିବେ। ପବିତ୍ର ସୋମନାଥ ମନ୍ଦିର ଏହାର ଆଧୁନିକ ଯାତ୍ରାର 75 ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛି, ଯାହା ଏକ ବିଶ୍ୱସ୍ତରୀୟ ଆଧ୍ୟାତ୍ମିକତା ଓ ସ୍ଥାୟୀ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୋଇଛି। ସୋମନାଥ ଅମୃତ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗଦାନ ସହିତ ସୋମନାଥ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ତାଙ୍କ ନେତୃତ୍ୱରେ ମନ୍ଦିରଟି ଏକ ସ୍ୱର୍ଣ୍ଣିମ ଯୁଗରେ ପ୍ରବେଶ କରିଛି। ଧାର୍ମିକ ମହତ୍ତ୍ୱ ସହିତ ସୋମନାଥ ପରିବେଶ ସୁରକ୍ଷାରେ ମଧ୍ୟ ଏକ ଅଗ୍ରଣୀ ପଦକ୍ଷେପ ନେଇଛି ଏବଂ ଭାରତର ପ୍ରଥମ ନେଟ୍ ଜିରୋ ମନ୍ଦିର ହେବାକୁ ଲକ୍ଷ୍ୟ ରଖିଛି।
1: କଲ୍ ସୋମନାଥ ମନ୍ଦିର କେ ପୁନର୍ନିର୍ମାଣ କେ 75 ବର୍ଷ କା ଉତ୍ସବ ମନାୟା ଯାଏଗା। ଆତ୍ମନିର୍ଭର ଭାରତ କେ ଲିଏ, ବିକଶିତ ଭାରତ କେ ଲିଏ ଐସେ ଐତିହାସିକ ଅବସର ହମେଁ ନଈ ଉର୍ଜା ସେ ଭରତେ ହୈ।
0: ମିଶନ ଲାଇଫ୍ ପରିକଳ୍ପନା ଅନୁସାରେ ମନ୍ଦିରର ପୁଷ୍ପ ଅବଶିଷ୍ଟକୁ କମ୍ପୋଷ୍ଟରେ ଏବଂ ପ୍ଲାଷ୍ଟିକ୍ ବର୍ଜ୍ୟକୁ ପେଭର ବ୍ଲକରେ ପରିଣତ କରି ସ୍ଥାୟିତ୍ୱରେ ନୂତନ ମାନଦଣ୍ଡ ସୃଷ୍ଟି କରୁଛି। ଏହା ସହିତ ଆଧୁନିକ ଶୋଧନ ପ୍ରଣାଳୀ, ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ଓ ମିୟାୱାକି ଜଙ୍ଗଲ ମାଧ୍ୟମରେ ଟ୍ରଷ୍ଟ ଶୀଘ୍ର ନେଟ୍ ଜିରୋ କାର୍ବନ ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି। ଡିଜିଟାଲ ପ୍ରୟାସ ମାଧ୍ୟମରେ ବିଶ୍ୱବ୍ୟାପୀ ଶ୍ରଦ୍ଧାଳୁମାନେ ଏବେ ଅନ୍ଲାଇନ୍ରେ ପୂଜା ବୁକିଂ କରିବା ସହ ପ୍ରସାଦ ପାଇପାରୁଛନ୍ତି, ଯାହା ପ୍ରାଚୀନ ପରମ୍ପରାକୁ ଆଧୁନିକ ପ୍ରଯୁକ୍ତି ସହିତ ସଫଳ ଭାବରେ ଯୋଡ଼ି।

ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନ୍ ଓ ଅନ୍ତର୍ଜାତୀୟ ବିମାନବନ୍ଦର ସହିତ ଉନ୍ନତ ଯାତାୟାତ ବ୍ୟବସ୍ଥାର ସହଯୋଗରେ ପ୍ରତିବର୍ଷ 97 ଲକ୍ଷରୁ ଅଧିକ ଭକ୍ତ ସୋମନାଥ ମନ୍ଦିର ଦର୍ଶନ କରୁଛନ୍ତି। ଆରବ ସାଗରର ତଟରେ ଗୁଜରାଟର ପ୍ରଭାସପଟ୍ଟଣରେ ଅବସ୍ଥିତ ସୋମନାଥ ମନ୍ଦିର କେବଳ ଏକ ଧାର୍ମିକ ପୀଠ ନୁହେଁ, ଏହା ଭାରତର ଶାଶ୍ୱତ ସଂସ୍କୃତି, ଅତୁଟ ଆସ୍ଥା ଓ ପୁନରୁତ୍ଥାନର ଅମର ପ୍ରତୀକ। ଅନେକ ଆକ୍ରମଣ, ବିନାଶ ଓ ପୁନଃ ନିର୍ମାଣର ଇତିହାସକୁ ନେଇ ସୋମନାଥ ଆଜି ମଧ୍ୟ ଭକ୍ତି, ସାହସ ଓ ଜାତୀୟ ଗର୍ବର ଜ୍ୱଳନ୍ତ ଦୀପଶିଖା ହୋଇ ରହିଛି।

0: କଣ୍ଠଶିଳ୍ପୀ ରୂପ କୁମାର ରାଠୋଡ଼ ଏବଂ ସୋନାଲି ରାଠୋଡ଼ଙ୍କ ଦ୍ୱୈତ କଣ୍ଠରେ ଶୁଣିଲେ ଇସ୍ରାର ଅନସାରୀଙ୍କ ରଚନା।
1: ଚିନ୍ମୟ ବିଦ୍ୟାଳୟ ଇଂରାଜୀ ମାଧ୍ୟମ ଛେଣ୍ଡ ରାଉରକେଲା। ସ୍ୱତନ୍ତ୍ର ଆଦର୍ଶ, ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ICSE ବୋର୍ଡ ସ୍ୱୀକୃତିପ୍ରାପ୍ତ, 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଶତପ୍ରତିଶତ ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ KG ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା, ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି, ତାହେଲେ ଆଉ ଡେରି କାହିଁକି? KGରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ ସକାଳ 8ଟାରୁ ଦିନ 11ଟା। ମୋବାଇଲ ନମ୍ବର 7873819988 ଏବଂ 9437109907। ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
2: କ'ଣ ଆପଣ ଗୋଟେ ଓଡ଼ିଆ ମିଡିୟମ କୋଚିଂ ସେଣ୍ଟର ଖୋଜୁଛନ୍ତି? ଏବେ ଚିନ୍ତା ଛାଡ଼ନ୍ତୁ। ରାଉରକେଲାର ଶିବାଙ୍ଗୀ କୋଚିଂ ସେଣ୍ଟର ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡିୟମ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସା ଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିବାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ A248 ସେକ୍ଟର 1 ରାଉରକେଲା। ମୋବାଇଲ ନମ୍ବର 9348961843 କିମ୍ବା 9564968302 ରେ।
3: ଫ୍ଲେକ୍ସ ପେଣ୍ଟିଂ, ୱାଲ୍ ପେଣ୍ଟିଂ, ମ୍ୟାରେଜ୍ ବୋର୍ଡ, ସ୍କୁଲ ପ୍ରୋଜେକ୍ଟ ୱାର୍କ, କଫି ମଗ୍ ପେଣ୍ଟିଂ, ଫେସ୍ ପେଣ୍ଟିଂ, ଜଗନ୍ନାଥ ପେଣ୍ଟିଂ ଆଣ୍ଡ ଲାଇଟ୍ ବକ୍ସ ନମ୍ବର ଏବଂ ନେମ୍ ପ୍ଲେଟ୍ ରାଇଟିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଦେବାଶିଷ ଦାସଙ୍କୁ। PK ଆର୍ଟ ଆଣ୍ଡ କ୍ରାଫ୍ଟ, NIT ରୋଡ୍, ଶିବ ମନ୍ଦିର ପାଖ, ସେକ୍ଟର 2, ଖରିଆବାହାଲ ମାର୍କେଟ, ରାଉରକେଲା 6। ମୋବାଇଲ ନମ୍ବର 9861580022।
2: ଆଧୁନିକ ଜ୍ଞାନକୌଶଳ ସହ ବୈଷୟିକ ଶିକ୍ଷାର ଶ୍ରେଷ୍ଠ ଅନୁଷ୍ଠାନ ରାଉରକେଲାର ପ୍ରତିଷ୍ଠିତ ବୁଧବୀର ITIରେ 2026 ଶିକ୍ଷାବର୍ଷ ପାଇଁ ନାମଲେଖା ଆରମ୍ଭ ହୋଇଯାଇଛି। ଏଠାରେ ଇଲେକ୍ଟ୍ରିସିଆନ, ଫିଟର ଏବଂ ୱେଲ୍ଡର ଭଳି ଟ୍ରେଡ୍ ସହିତ ଆପଣଙ୍କୁ ମିଳିବ ଅଭିଜ୍ଞ ଶିକ୍ଷକ ଏବଂ ଆଧୁନିକ ପାଠପଢ଼ାର ସୁବିଧା। ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ପୃଥକ ହଷ୍ଟେଲ ସୁବିଧା, ସମସ୍ତଙ୍କ ପାଇଁ ମାଗଣା ବହି ଏବଂ କିଟ୍, ଛାତ୍ରୀମାନଙ୍କ ପାଇଁ କୋର୍ସ ଫି'ରେ 30% ରିହାତି ଏବଂ SC/ST ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ସମ୍ପୂର୍ଣ୍ଣ ମାଗଣା। ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ବୁଧବୀର ITI, ବରଟୋଲି NIT ବ୍ୟାକ୍ପୋଷ୍ଟ, ରାଉରକେଲାରେ। ମୋବାଇଲ ନମ୍ବର 7008515483 କିମ୍ବା 9437341218 ରେ। ବୁଧବୀର ITI, ଦକ୍ଷତା ଆମର, ସୁରକ୍ଷିତ ଭବିଷ୍ୟତ ଆପଣଙ୍କର।
4: ସମସ୍ତ ପ୍ରକାର ସ୍କୁଲ, କଲେଜ ଏବଂ ଷ୍ଟେସନେରୀ ପାଇଁ ଆଜି ହିଁ ଆସନ୍ତୁ ସ୍କଲାର୍ସ ପଏଣ୍ଟ, ତପସ୍ୱିନୀ ମାର୍କେଟ, ଉଦିତ ନଗର, ରାଉରକେଲା। ମୋବାଇଲ ନମ୍ବର 7008569723 ଏବଂ 8249241223।

0: ରୂପ କୁମାର ରାଠୋଡ ଏବଂ ସୋନାଲି ରାଠୋଡଙ୍କ ଯୁଗଳକଣ୍ଠରେ ଶୁଣିଲେ। ପଞ୍ଛୀ ଜଲାନ୍ଭିଙ୍କ ରଚନା।
1: ଚିନ୍ମୟ ବିଦ୍ୟାଳୟ, ଇଂରାଜୀ ମାଧ୍ୟମ, ଛେଣ୍ଡ, ରାଉରକେଲା। ସ୍ୱତନ୍ତ୍ର ଆଦର୍ଶ, ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ। ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ICSE ବୋର୍ଡ ସ୍ୱୀକୃତିପ୍ରାପ୍ତ 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଶତପ୍ରତିଶତ ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ KG ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା, ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି। ତାହେଲେ ଆଉ ଡେରି କାହିଁକି? KGରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ ସକାଳ 8ଟାରୁ ଦିନ 11ଟା। ମୋବାଇଲ ନମ୍ବର 7873819988 ଏବଂ 9437109907। ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
2: କ'ଣ ଆପଣ ଗୋଟେ ଓଡ଼ିଆ ମିଡିୟମ କୋଚିଂ ସେଣ୍ଟର ଖୋଜୁଛନ୍ତି? ଏବେ ଚିନ୍ତା ଛାଡ଼ନ୍ତୁ। ରାଉରକେଲାର ଶିବାଙ୍ଗୀ କୋଚିଂ ସେଣ୍ଟର ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡିୟମ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସା ଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିବାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ A248 Sector 1 ରାଉରକେଲା। ମୋବାଇଲ ନମ୍ବର 9348961843 କିମ୍ବା 9564968302।
3: ପ୍ଲେସ୍ ପେଣ୍ଟିଂ, ୱାଲ୍ ପେଣ୍ଟିଂ, ମ୍ୟାରେଜ୍ ବୋର୍ଡ, ସ୍କୁଲ ପ୍ରୋଜେକ୍ଟ ୱାର୍କ, କଫି ମଗ୍ ପେଣ୍ଟିଂ, ଫେସ୍ ପେଣ୍ଟିଂ, ଜଗନ୍ନାଥ ପେଣ୍ଟିଂ ଆଣ୍ଡ ଲାଇଟ୍ ବକ୍ସ ନମ୍ବର ଏବଂ ନେମ୍ ପ୍ଲେଟ୍ ରାଇଟିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଦେବାଶିଷ ଦାସଙ୍କୁ। PK ଆର୍ଟ ଆଣ୍ଡ କ୍ରାଫ୍ଟ, NIT ରୋଡ୍, ଶିବ ମନ୍ଦିର ପାଖ, Sector 2, ଖରିଆବାହାଲ ମାର୍କେଟ, ରାଉରକେଲା 6। ମୋବାଇଲ ନମ୍ବର 9861580022।
2: ଆଧୁନିକ ଜ୍ଞାନକୌଶଳ ସହ ବୈଷୟିକ ଶିକ୍ଷାର ଶ୍ରେଷ୍ଠ ଅନୁଷ୍ଠାନ ରାଉରକେଲାର ପ୍ରତିଷ୍ଠିତ ବୁଧବୀର ITIରେ 2026 ଶିକ୍ଷାବର୍ଷ ପାଇଁ ନାମଲେଖା ଆରମ୍ଭ ହୋଇଯାଇଛି। ଏଠାରେ ଇଲେକ୍ଟ୍ରିସିଆନ, ଫିଟର ଏବଂ ୱେଲ୍ଡର ଭଳି ଟ୍ରେଡ୍ ସହିତ ଆପଣଙ୍କୁ ମିଳିବ ଅଭିଜ୍ଞ ଶିକ୍ଷକ ଏବଂ ଆଧୁନିକ ପାଠପଢ଼ାର ସୁବିଧା। ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ପୃଥକ ହଷ୍ଟେଲ ସୁବିଧା, ସମସ୍ତଙ୍କ ପାଇଁ ମାଗଣା ବହି ଏବଂ କିଟ୍, ଛାତ୍ରୀମାନଙ୍କ ପାଇଁ କୋର୍ସ ଫି'ରେ 30% ରିହାତି ଏବଂ SC/ST ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ସମ୍ପୂର୍ଣ୍ଣ ମାଗଣା। ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ବୁଧବୀର ITI, ବର୍ଟୋଲି NIT ବ୍ୟାକ୍ପୋଷ୍ଟ, ରାଉରକେଲାରେ। ମୋବାଇଲ ନମ୍ବର 7008515483 କିମ୍ବା 9437341218। ବୁଧବୀର ITI, ଦକ୍ଷତା ଆମର, ସୁରକ୍ଷିତ ଭବିଷ୍ୟତ ଆପଣଙ୍କର।
4: ସମସ୍ତ ପ୍ରକାର ସ୍କୁଲ, କଲେଜ ଏବଂ ଷ୍ଟେସନାରୀ ପାଇଁ ଆଜି ହିଁ ଆସନ୍ତୁ ସ୍କଲାର୍ସ ପଏଣ୍ଟ, ତପସ୍ୱିନୀ ମାର୍କେଟ, ଉଦିତ ନଗର, ରାଉରକେଲା। ମୋବାଇଲ ନମ୍ବର 7008569723 ଏବଂ 8249241223।

ସୋନାଲି ରାଠୋରଙ୍କ କଣ୍ଠରେ ଶୁଣିଲେ ରାହତ ଇନ୍ଦୁରୀଙ୍କ ରଚନା। ଶ୍ରୋତା ବନ୍ଧୁ, ଗୀତ ଗଜଲ କ୍ରମରେ ଶୁଣିଥିଲେ ଗଜଲ। କଣ୍ଠଶିଳ୍ପୀ ଥିଲେ ରୂପ କୁମାର ରାଠୋର ଏବଂ ସୋନାଲି ରାଠୋର। ଆକାଶବାଣୀ ରାଉରକେଲା। ଲୋକଗୀତ କ୍ରମରେ ପ୍ରସାର କରୁଛୁ ପାଲା। ପରିବେଷଣ କରିଛନ୍ତି ସୁଦର୍ଶନ ତାଜନ ଏବଂ ସାଥୀ।

0: କିନ୍ତୁ ତା ପୂର୍ବରୁ ଶୁଣି ନେବା ଏହି ସୂଚନା। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008247588। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 7008247588।
1: बोलो जगह।

ଭୀମନ ବିଶ୍ୱପିତା ବିଶ୍ୱକର୍ତ୍ତା ବିଶ୍ୱଶ୍ରଷ୍ଠା ବିଶ୍ୱବନ୍ଧ ଗୁରୁ ଠାକୁର ଶ୍ରୀ ସତ୍ୟନାରାୟଣଙ୍କ ପିତା ଥିଲେ ଭୁଲ ଆନନ୍ଦ ସାଗରେ ହରି ହରି ଆଜ୍ଞା ଶକ୍ତି କଣ୍ଠ ନିବାସିନୀ କଳ ଭାରତୀ ବାଗ

ମାନନୀୟ ମାନନୀୟ ଅଗଣିତ ଶ୍ରୋତା ଶ୍ରୁତି ମଣ୍ଡଳୀ, ଆପଣ ମାନଙ୍କ ନିକଟରେ ଆଜି ମୁଁ କୁଷ୍ଠ ମାଧବ କାବ୍ୟରେ କିଛି କହିବାକୁ ଯାଉଛି। ହେମନ୍ତ ମଣ୍ଡଳୀ ଲକ୍ଷ ଦେବ, ଦନୁଜ ନିକଟା ଅସୁର ସନ୍ତାନ ତାରକାସୁର କାର୍ତ୍ତିକଙ୍କ ହସ୍ତରେ ବିନାଶ ହେବା ପରେ କୈଳାସ କନ୍ଦର ଅଧିଶ୍ୱର ଦେବଦେବ ପରମ କାରିଣୀଙ୍କ ଆହ୍ନ କ୍ରମେ ଦେବଦେବ ତେତିଶ କୋଟି ଦେବତା ତାରକାସୁର ବିନାଶରେ ଆନନ୍ଦ ଉତ୍ସବ ପାଳନ।

ରାଜା ହେମନ୍ତ ମଣ୍ଡଳୀ ଲକ୍ଷ ଦେବେ ଦେବଦେବ ମହାଦେବ ନିର୍ଦ୍ଦେଶ ଦିଲରେ ନନ୍ଦୀ ଭୃଙ୍ଗି ଅମର ଗଣ ଚିତ ବିନୋଦ ଲାଗି ତୁମେ ମାନେ ନୃତ୍ୟ ଗୀତ ପରିବେଷଣ କର ପଣ୍ଡିତ ସେଇୟା ହେଲା ନନ୍ଦୀ ଭୃଙ୍ଗି ଆଦି ଦେବ ମଣ୍ଡଳୀଙ୍କ ସମ୍ମୁଖରେ ନୃତ୍ୟ ପରିବେଷଣ କରୁଛନ୍ତି। ଘଟଣା ହେଲା କଣ?

ଘଟଣା ହେଲା କଣ? ନୃତ୍ୟ ଗୀତ କରୁଥିବା ସମୟରେ ମନ୍ଦିର ତାଲ ଭଙ୍ଗ ହେଲା। ଦେବଦେବ ମହାଦେବ ପରିବେଷଣ ଦେଖୁଥିଲେ, ଡାକ ପକାଇଲେ, ରେ ନନ୍ଦେ, ତାଲ ଭଙ୍ଗ ହେଉଛି। ଚମକି

ଯେତେବେଳେ ଆଜ୍ଞା କର୍ମର ବିପାକ ଆତର ହୋଇଥାଏ, ବଳ ପ୍ରୟୋଗ କରି କେହି ଆଡ଼େ ଦେଇ ପାରନ୍ତି ନାହିଁ। ଦ୍ୱିତୀୟ ବାର ନନ୍ଦୀର ତାଲ ଭଙ୍ଗ ହେଲା। ମହାଦେବ ଅଗ୍ନିଶମ ହୋଇ ନନ୍ଦୀକୁ କହିଲେ, ଆରେ ଦୁରାଚାର ନନ୍ଦୀ, ଭଣ୍ଡ କଳ ମୋର ସର୍ବ।

ଶେଷରେ ନନ୍ଦୀ କାନ୍ଦି କାନ୍ଦି ସୁଲ ପାଣି ପାଦରେ ଦଣ୍ଡବତ ହୋଇ ନଦୀ କୂଳକୁ ଚାଲିଗଲା। ନୟନରୁ ଝର ଝର ପାଣି ବହି ଯାଉଅଛି, କୁଆଡେ ଯିବ ଭାବି ପାରୁ ନାହିଁ। ଆଜି ନୂଆ ରୂପେ ନୂଆ ସାପୁଆ କେଳା।

ବନଟିଏ ଦେବେ ପାର୍ବତୀଙ୍କ ରକ୍ଷିତ ବନ ପୁରୁଷ ଲୋକ ପ୍ରବେଶ କଲେ କିରି ରୂପ ହୋଇଯିବ ନନ୍ଦୀ ଜାଣି ନାହିଁ ହଠାତ୍ ନନ୍ଦୀ ଗୋଟିଏ ନାରୀ ରୂପରେ ପରିଣତ ହୋଇଗଲା ରୂପ ଦେଖେ ନନ୍ଦୀ ହଠାତ୍ ଦୌଡ଼ିବା

ଅପଚାରୀ ଦୁର୍ବାସା ପାର୍ବତୀଙ୍କ ରକ୍ଷିତ ବନ ପ୍ରାନ୍ତରରେ ତପସ୍ୟାରେ ମଗ୍ନ ଥିବା ବେଳେ ହଠାତ୍ କର୍ଣ୍ଣରେ ଗୋଟିଏ ନାରୀର କ୍ରୋଧନ ଶବ୍ଦ ଦୁର୍ବାସାର ତପ ଭାଙ୍ଗିଗଲା। ଜଣେ ନାରୀ କାନ୍ଦୁ ଅଛି, ତମେ କିଏ ମା? ଆଜି ଶୁଣିଲା ନାହିଁ? ଆଜି ନାରୀ ଯେତେବେଳେ ନନ୍ଦୀ ବେର କଣ କହୁଛି, ଆଜି ନାରୀ ବେଶୀ ନନ୍ଦୀ।

ସାପ ଦେଲେ ତୋ ପାଦେ କୁଷ୍ଠ ବ୍ୟାଧି ହେବ, ତୋ ଗର୍ଭ ଭାଙ୍ଗିଯିବ, ତତେ ଡାକିବାର ଶୁଣିଲୁ ନାହିଁ, ତେଣୁ ତୁମକୁ କୁଷ୍ଠ ବ୍ୟାଧି ହେବ। ତାହେଲେ ବାବୁରେ ଋଷିଙ୍କର ବାକ୍ୟ ଅନ୍ୟଥା ନହେଲା, ସଙ୍ଗେ ସଙ୍ଗେ କୁଷ୍ଠ ବ୍ୟାଧି।

ଦୁର୍ବାସାଙ୍କ ପାଦ ତଳେ ରନ୍ଧି ପଡି ପରିଚୟ ଦେଇ କାନ୍ଦୁଛି। ଯେଉଁଦିନ ଦେବଦେବ ମହାଦେବ କୃଷ୍ଣ ବେଶ ଧରି ମହନ ମୁରଲି ବଜାଇବେ ସେହିଦିନ ତୁ ବ୍ୟାଧି ମୁକ୍ତ ହେବୁ। ନନ୍ଦୀ କହୁଛି ଆସିବ କିଶୋର।

ଅସମ୍ଭବ। ଶିବ ହେବେ କୃଷ୍ଣ ଅବତାରେ, ମହନ ମୁରଳି ବଜେଇବେ କଥା ସମ୍ଭବ। ଘଟଣା ସ୍ଥଳରେ ଘଟଣା ହେଲା କଣ, ଗଙ୍ଗା ଜଳେ

ଜୀବନ ରଖି ଗଙ୍ଗା ଜଳରେ ଆତ୍ମଝାସ ଦେବି, ଏ କଥାକୁ ଚିନ୍ତା କରି ନନ୍ଦୀ ଚାଲିଛି। ହେଲେ ଗାଈ ସମୟରେ ଘଟଣା କଣ ହୋଇଛି ମନେ ଜାନ ଆରୋହ।

ଚନ୍ଦ୍ରମୌଳିଙ୍କ ନିକଟେ ମିଳେଣ ଦେଖନ୍ତି ବୀର ସମାନ ନାରଦ କୈଳାସପୁରେ ବିଜେ କରେ ନନ୍ଦୀ ବାବଦରେ ବାର୍ତ୍ତା ଲୋପ କଳେ ଏ ସମୟରେ ମହାଦେବ ମନ ଦୁଃଖ କରିଥିଲେ

ବର୍ଷେ କେଉଁଠାରେ ଅଛ? ନିଶ୍ଚୟ ମୁଁ ଯାଇକି କହିବି। ଗଙ୍ଗାକୁଲେ ଭୂତତବ ପାଉଛି କଷଣ।

ମହାଦେବ କୃଷ୍ଣଙ୍କ ପାଖରେ ଯାଇ ସମସ୍ତ କଥା ଅବଗତ କରାଇ କୃଷ୍ଣ ରୂପ ହେବା ପାଇଁ ଜଣାଉଛନ୍ତି। ଏ କଥା ଶୁଣି ଶ୍ରୀକୃଷ୍ଣ ମନରେ ଭାବିଲେ ଚକ୍ରପାଣି ଅମର ବର୍ଗ ଈଶା ମୋର।

ପିଲା ଝିଅ ଲୋ ଡାକିଲା ଝାଡ଼ି ମାଣ ୟାକୁ ଦେଖିବା ଜଟିଲା ଝିଅ ଝାଡ଼ୁ ମୁଠାଣ ଆନନ୍ଦିଆ ପୁଅର ଭାଙ୍ଗିବା ଗୌରବ ହେ ଉଠିଲା ବୁଢ଼ୀ ଜଟିଲା ଝିଅ ନାରାୟଣ ରୂପେ ଶିବକୁ ଝାଡ଼।

ଜଟିଲା କୁଟିଲା ବିଷ୍ଣୁଙ୍କୁ ହାତରୁ ମୋହନ ବଇଁଶୀ ଛଡ଼ାଇ ମା ଝିଅ ଯମୁନାକୁ ସ୍ନାନ ପାଇଁ ଚାଲିଗଲେ। ଆଉ କୂଳେ ଥାଏ ଚାବି ପେନ୍ତା।

ମହାଦେବ ଅଛନ୍ତି କୁଚରୁ ପରେ ଧନ ମାଗି ବଳ ରୁଆ ହେଲା ଏପରି ଉଦ୍ଧାର ହେବ ଭୂତ କଥା କୃଷ୍ଣ ଗରୁଡକୁ ସ୍ମରଣ କଲେ ବରଣ ଆସି ନାଗନବରୁ ଚାବି ଉଦ୍ଧାର କଲେ ଦେବଦେବ ମହାଦେବ।

ତେଣୁ ବାବୁରେ ଯେତେବେଳେ ଆଜି ଶିବ ନନ୍ଦୀକୁ ନ ପାଇଛନ୍ତି ଆଉ ତାଙ୍କର ମନ ଦୁଃଖ ରହି ଅଛି, ଆଉ ଯେତେବେଳେ ଆଜି ଶିବ କୃଷ୍ଣ ରୂପକୁ ଧାରଣ କରିଛନ୍ତି ଆଉ ମୋହନ ବତୀ ବଜାଇଛନ୍ତି, ଆଜି ନଦୀଙ୍କର ଦୁଃଖ ଅଭିଶାପ ମୋଚନ ହେଇଯାଇଅଛି। ରାବଣ ସାପରେ କଳିଯୁଗରେ।

ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଘଡ଼ିର ସମୟ ବର୍ତ୍ତମାନ ରାତି 11ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।